ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପୁରାତନ ରଚନାରୁ ଗାଇଛନ୍ତି ନମିତା ଅଗ୍ରୱାଲ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

କିଛି ବର୍ଷ ତଳେ ଉତ୍ତର ଭାରତର ଏକ ସହରକୁ ଯାଇଥାଏ, ଦେଶର ଏକ ପୁରୁଣା ନାମଜାଦା ସହର। ଅସଂଖ୍ୟ ଜନଗହଳି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ସବୁଆଡ଼େ ମୁଣ୍ଡ ମାଳମାଳ। ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା ପାଇଁ ରିକ୍ସା ଅଟୋରିକ୍ସାର ଅଭାବ ନାହିଁ। ହେଲେ ଏମିତି ଲାଗିଲା ରାସ୍ତାଘାଟରେ ନିୟମ କାନୁନ କିଛି ନାହିଁ, ସମସ୍ତେ ଆଜାଦ। ରିକ୍ସାରେ ବସିଥାଏ, ଦ୍ରୁତ ଗତିରେ ଚାଲିଥାଏ, ଚାରିଛକରେ ମଧ୍ୟ ତାର ବେଗ କମୁନଥାଏ। ସାମ୍ନାପଟରୁ ଦ୍ରୁତ ଗତିରେ ଟ୍ରକ୍ ମାଡ଼ି ଆସୁଥାଏ। ଭାବିଲି ରିକ୍ସାକୁ ବାଡ଼େଇଦେବ, ବିକଳରେ ଡେଇଁ ପଡ଼ିଲି। ହେଲେ ଯିଏ ଯାହା ମାର୍ଗରେ

ରିକ୍ସାକୁ ବାଡ଼େଇ ଦେବ, ବିକଳରେ ଡେଇଁ ପଡ଼ିଲି। ହେଲେ ଯିଏ ଯାହା ମାର୍ଗରେ ଦ୍ରୁତ ଗତିରେ ଚାଲିଗଲେ, କାହାରି ବେଗ କମ୍ ହେଲା ନାହିଁ। ଚାରି ଛକ ଡେଇଁଲା ପରେ ରିକ୍ସାବାଲା ଡାକିଲା, କାହିଁକି ଓହ୍ଲେଇ ପଡ଼ିଲେ ବାବୁ, ଆସନ୍ତୁ। ପୁଣି ମୁଁ ରିକ୍ସାକୁ ଚଢ଼ିଲି। ସହରରେ ମୋର ଦୁଇ ତିନି ଦିନ ରହଣି ଭିତରେ ଏମିତି ମୋତେ ଡରି ଡରି ରହିବାକୁ ପଡ଼ିଲା। ଭାବିଲି, ଏ ତ ବଡ଼ ସହର, ଆମ ଅଞ୍ଚଳର ଛୋଟ ଛୋଟ ସହର ବି କିଛି କମ୍ ନୁହେଁ। ଘରୁ ବାହାରିବା ମାତ୍ରେ ବିପଦ। ଅନେକ ବର୍ଷ ତଳେ ଏକ ଇଂରାଜୀ କବିତା ପଢ଼ିଥିଲି। କବିତାଟି ଥିଲା ଦୀର୍ଘ। କବିତା ପାଇଁ କବିଙ୍କୁ କେହି କେହି ନୈରାଶ୍ୟବାଦୀ ବୋଲି କହିଥାନ୍ତି। ବର୍ତ୍ତମାନର ସମାଜକୁ ଦେଖି ସେ ହତୋତ୍ସାହ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିଲେ ଅସଂଖ୍ୟ ଜନଗହଳି, ଲୋକ ଭିଡ଼, ଆଉ ଏ ଭିଡ଼ ମଧ୍ୟରେ ମଣିଷ ତାର ପରିଚୟ ହଜେଇ ବସିଛି। ସେ କ'ଣ କରୁଛି ନିଜେ ଜାଣିପାରୁନାହିଁ। କବି ପୁରୁଣା କାଳର ଏକ ରାଜ୍ୟ ସହିତ ବର୍ତ୍ତମାନକୁ ତୁଳନା କରିଛନ୍ତି। ପ୍ରକୃତରେ ବର୍ତ୍ତମାନର ପରିସ୍ଥିତି ଯାହା, ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ଅଡ଼ୁଆରେ ପଡ଼ିଯିବ। ଆମେ ଅଞ୍ଚଳର ସହରମାନଙ୍କରେ ଜନସଂଖ୍ୟା ଏତେଟା ବଢ଼ିନାହିଁ, କିନ୍ତୁ ଯାହା ବି ଜନସଂଖ୍ୟା ବଢ଼ିଛି ସେଇଥିରେ ପରିସ୍ଥିତି ଅସମ୍ଭାଳ। ଆମ ପାଖରେ ବାଇକ୍ ଅଛି, କାର୍ ଅଛି। ଆମେ ଭାବୁଛୁ ଯେଉଁ ବେଗରେ ଘରୁ ବାହାରିବା ସେଇ ବେଗରେ ହିଁ ଘରେ ପହଞ୍ଚିଯିବା। ଆମେ ସ୍ୱାଧୀନ। ଆମ ସ୍ୱାଧୀନତାରେ ରୋକ ଲଗାଇବା ପାଇଁ କେହି ନାହାନ୍ତି। ଚାରି ଛକରେ ଟ୍ରାଫିକ୍ ପୋଲିସ ରହିଛି, ସେ କିଏ ଆମକୁ ହୁଇସିଲ୍ ମାରି ଅଟକାଇବା ପାଇଁ? ଗାଡ଼ି ଆମରି, ବେଗ ଆମରି। କୃଷି ପ୍ରଧାନ ଆମ ଦେଶରେ ଟ୍ରାକ୍ଟର ତିଆରି କରାଯାଇଛି ଚାଷ କାର୍ଯ୍ୟରେ ସହାୟକ ହେବା ପାଇଁ। ସହରାଞ୍ଚଳରେ ମାଲ ପରିବହନ ମଧ୍ୟ ଚାଲିଛି, ଠିକ୍ କଥା। କିନ୍ତୁ ଟ୍ରାକ୍ଟର ଚାଳକମାନେ ଗାଡ଼ି ଚଳାଉଛନ୍ତି ନା ଟ୍ରାକ୍ଟର ରେସ୍ରେ ଭାଗ ନେବା ପାଇଁ ପ୍ରାକ୍ଟିସ୍ କରୁଛନ୍ତି? ବୋଧହୁଏ କୌଣସି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବ, ଆଗକୁ କାର୍ ରେସ୍ ଭଳି ଟ୍ରାକ୍ଟର ରେସ୍ର ମଧ୍ୟ ଆୟୋଜନ କରାଯିବ। ବସ୍ କଥା ନ କହିବା ଭଲ, ପୁରା ରାସ୍ତାଟା ତ ସେମାନଙ୍କର। ଯେହେତୁ ଯାତ୍ରୀମାନେ ଚଢ଼ୁଛନ୍ତି, ଓହ୍ଲାଉଛନ୍ତି, ରାସ୍ତା ମଝିରେ ବି ବସ୍ ଅଟକା ଯାଇପାରେ। ଆଗରୁ ପଛରୁ ଆସୁଥିବା ଲୋକ ଯାନବାହନ ଆଡ଼ଜଷ୍ଟ କରିବେନି। ସନ୍ଧ୍ୟାରେ ବଜାର ଅଞ୍ଚଳରେ ଜନଗହଳି, କିନ୍ତୁ ହେଭି ଟ୍ରାଫିକ୍ ଯିବା ପାଇଁ ମନା ନାହିଁ। କେବେ ଓଭରବ୍ରିଜ୍ ହେବ, ବାଇପାସ୍ ହେବ, ଦେଖାଯିବ। ସେସବୁ ହେଲେ ବର୍ତ୍ତମାନର ଅସୁବିଧା ସମ୍ପୂର୍ଣ୍ଣ ଦୂରେଇଯିବ। ଆମେ ଆଶା ବାନ୍ଧି ବସିଛୁ, କ୍ଷତି କ'ଣ? ଚାତକ ବି ତ ବର୍ଷାକୁ ଅନେଇଥାଏ। ଆଉ ଏକ ଖୁସିର ଖବର, ଦିନକୁ ଦିନ ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜନବହୁଳ ରାଷ୍ଟ୍ର ଭାରତ ଆନ୍ତର୍ଜାତୀୟ ଖେଳମାନଙ୍କରେ ପଦକ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହୁଥିବା ବେଳେ କିଛି ବାଇକ୍ ଆରୋହୀ ସହରର ରାସ୍ତାଘାଟରେ ପ୍ରାକ୍ଟିସ୍ ଚଳାଇଛନ୍ତି। ଏମାନଙ୍କ ସର୍ପିଳ ଓ ଦ୍ରୁତ ବାଇକ୍ ଚାଳନା ନିଶ୍ଚିତ ଭାବରେ ଦେଶର ସମ୍ମାନକୁ ବଢ଼ାଇବ। ପରିସ୍ଥିତି ଯାହା, କବି ବଞ୍ଚିଥିଲେ ଆଉ ଏକ କବିତା ଲେଖିଥାନ୍ତେ, ଆଉ ପ୍ରଭୁ ଯୀଶୁ ଥିଲେ ତ କହିଥାନ୍ତେ, ହେ ପ୍ରଭୁ ଏମାନଙ୍କୁ କ୍ଷମା କରନ୍ତୁ, ଏମାନେ ନିଜେ ଜାଣନ୍ତିନି ଏମାନେ କ'ଣ କରୁଛନ୍ତି।

ଚେତନ ଚିନ୍ତନ ଶୁଣୁଥିଲେ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

କୃଷ୍ଣଙ୍କ ଦେହ ଛାଡ଼ିବା କଥା କହିଲେ। ଶ୍ରୀହରିଙ୍କ ବିୟୋଗରେ ସବୁଆଡ଼ ହତଶ୍ରୀ। ଶ୍ରୀକୃଷ୍ଣଙ୍କ କୁଟୁମ୍ବମାନେ କୁଶସ୍ଥଳ ଛାଡ଼ି ଏରକାର ବଣରେ ପଶି ସୁରାପାନ କଲେ। ନିଶାରେ ଘାରି ହୋଇ ପରସ୍ପର ପିଟାପିଟି ହୋଇ ମଲେ। ଶ୍ରୀକୃଷ୍ଣଙ୍କ ବିୟୋଗ ସମ୍ବାଦ ପାଇ ମାତା କୁନ୍ତି ପ୍ରାଣ ହାରିଲେ, ଗୋବିନ୍ଦଙ୍କ ପାଦରେ ଲୀନ ହୋଇଗଲେ। ଶ୍ରୀକୃଷ୍ଣଙ୍କ ଧରା ଛାଡ଼ିବା ପରେ ପୃଥିବୀକୁ କଳି ମାଡ଼ି ଆସିଲା। ପରୀକ୍ଷିତଙ୍କୁ ରାଜଗାଦିରେ ବସେଇ ଯୁଧିଷ୍ଠିର ମୋକ୍ଷ ପ୍ରାପ୍ତି ପାଇଁ ଉତ୍ତର ଦିଗରେ ଚାଲିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ପହିଲା ଦିନେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଆଉ ନିୟୋଜନ କର ଅଧ୍ୟାଦେଶ ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ ସଂଶୋଧନ ଅଧ୍ୟାଦେଶ 2026 ଗୃହନ ଆଗତ କରିଥିଲେ। ଗଲାକାଲି ଗୃହନ 6 ବିଲ୍ ଆଉ 2 ଅଧ୍ୟାଦେଶ ଉପସ୍ଥାପିତ ହୋଇଛି। ବିଲ୍ ଆଗତରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକେ ଆୟସ୍ତ ମୁଲତବୀ ରଖିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଗଲାକାଲିନୁ ମୂଲ ହୋଇଥିବା 9 ଭାରତ ଅନ୍ତର୍ଜାତୀୟ ଜଲ ସପ୍ତାହ 2026 ଓଡ଼ିଶା ସହଭାଗୀ ରାଜ୍ୟ ଭାବେ ଭାଗ ନେଇକରି ନିଜର ସମନ୍ୱିତ ଜଲସମ୍ପଦ ପରିଚାଳନା ମଡେଲ ପ୍ରଦର୍ଶିତ କରିଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଜଳବାୟୁ ସହନଶୀଳ ଜଲ ପରିଚାଳନା। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଓଡ଼ିଶା ପାଭିଲିୟନ୍କେ ଉଦ୍ଘାଟନ କରିଛନ୍। ଓଡ଼ିଶା ପାଭିଲିୟନ୍ଟି ରାଜ୍ୟର ଜଳସେଚନ ଭିତ୍ତିଭୂମି, ପାଣିର ଠିକ୍ ଉପଯୋଗ ଆଉ ଜଳବାୟୁ ସହନଶୀଳତା ଲାଗି ନିଆଯାଉଥିବା ପଦକ୍ଷେପ ପ୍ରଦର୍ଶିତ ହେଉଛି। ଏତାର ସହିତ ଓଡ଼ିଶା ଜଳବାୟୁ ସହନଶୀଳ କୃଷି ଲାଗି ସମନ୍ୱିତ ଜଳସେଚନ ପ୍ରକଳ୍ପ ଜରିଏ 15 ଜିଲ୍ଲାର 538 କ୍ଷୁଦ୍ର ଜଳସେଚନ ଟ୍ୟାଙ୍କର ପୁନରୁଦ୍ଧାର, ଉନ୍ନତ ଜଳସେଚନ, ମାଛଚାଷ ଆଉ ଜୀବିକା ସାହାଯ୍ୟ ପଦକ୍ଷେପ ପ୍ରଦର୍ଶିତ ହେଉଛି। ରାଜ୍ୟ ସରକାରଙ୍କ ତରଫ ବିଦେଶ ଶିକ୍ଷାବୃତ୍ତି ଯୋଜନାଥି ଅନ୍ଲାଇନ୍ ଆବେଦନ କରବାର ଶେଷ ତାରିଖ ଏବା 30 ତାରିଖ ତକ ବଢ଼ାଯାଇଛି। ଆଘନୁ ଇ ସମୟ ଗଲା 19 ତାରିଖ ତକ ଥିଲା। ଯୋଗ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ, ଶୀର୍ଷ 200 QS ରାଙ୍କ ଥିବା ବିଦେଶୀ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ଆଉ PhD ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ଓଡ଼ିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ ଜରିଏ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 138 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆୟୁର୍ବେଦର ପ୍ରଚାର ପ୍ରସାର ଲାଗି ଆଜି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ମନୁଷ ଆର୍ ଜୀବଜଗତ ସହିତ ପରିବେଶର ସନ୍ତୁଳନ ରକ୍ଷା କରବାର ଦିଗେ ଆୟୁର୍ବେଦକେ ମୁଖ୍ୟ ସ୍ରୋତ ଥି ଆଗ୍କେ ବଢ଼ାବା ଲାଗି ଆଜିର ଦିନକେ ଜାତୀୟ ଆୟୁର୍ବେଦ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଏ ବଛରର ଏ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ଲାଗି ଆୟୁର୍ବେଦ। ଜାତୀୟ ଆୟୁର୍ବେଦ ଦିବସ ଅବସରରେ ରାଜ୍ୟବାସୀ ଆଉ ଆୟୁଷ ଚିକିତ୍ସା ବ୍ୟବସ୍ଥା ସହିତ ଜଡ଼ିତ ସମ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ରାଜ୍ୟ ସରକାର ଆୟୁଷ ସ୍ୱାସ୍ଥ୍ୟ ସେବାକେ ବରକସ କରବାର ସହିତ ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ନବସୃଜନକେ ପ୍ରୋତ୍ସାହନ ଦେବାର ଲାଗି ପ୍ରତିଶ୍ରୁତିବଦ୍ଧ ଆନ୍। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶାବାସୀ ଆୟୁର୍ବେଦ ଚିକିତ୍ସକ, ସ୍ୱାସ୍ଥ୍ୟସେବା କର୍ମୀ, ଛାତ୍ରଛାତ୍ରୀ ଆଉ ଏ କ୍ଷେତ୍ର ସାଙ୍ଗେ ଜଡ଼ିତ ଥିବା ସମୟକୁ ଶୁଭେଚ୍ଛା ଜଣାଇଛନ୍। ଏ ଅବସରରେ ଆଜି ସାରା ଦେଶରେ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପୁରୀ ଶ୍ରୀମନ୍ଦିର ଆଜି ମହାପୁରୁମାନଙ୍କର ବାମନ ଜନ୍ମ ନୀତି ହେବା। ମଧ୍ୟାହ୍ନ ଧୂପ ଛେକ ଆସବାର ଉତ୍ତରୁ ଏ ଗୁପ୍ତ ନୀତି କରାଯିବା। ଏଥିଲାଗି ଉପରବେଳା 5 ରାତି 11 ତକ ସାଧାରଣ ଲୋକ ଲାଗି ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ ତରଫରୁ ଭିନ୍ ଭିନ୍ ବିଦ୍ୟାଳୟର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ସ୍ଥାନୀୟ PM3 ଓରିଏଣ୍ଟ ପେପର ମିଲ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଉ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ସ୍ୱଚ୍ଛତା ହିଁ ସେବା ଶପଥ ପାଠ ବିଲ୍ କରାଯାଇଥିଲା। ଭାରତ ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ମେରା ଭାରତ ବୌଦ୍ଧ ତରଫରୁ ନିଶାମୁକ୍ତ ଯୁବା ଫର୍ ବିକଶିତ ଭାରତ କାର୍ଯ୍ୟକ୍ରମ ବୌଦ୍ଧ ପଲିଟେକ୍ନିକ୍ କଲେଜଠାରେ ହୋଇଯାଇଛି। ସମାରୋହଟି 154 ଯୁବକ ଆଉ କଲେଜ ଛାତ୍ରଛାତ୍ରୀ ଗୋଟିଏ ନିଶାମୁକ୍ତ ଭାରତ ଗଠନ ଦିଗେ ଶପଥ ନେଇଥିଲେ। ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ବୌଦ୍ଧ ଜିଲ୍ଲାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି 5-ଦିନିଆ ଇଂରାଜୀ ଭାଷା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର 60 ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପ ଅୟତ୍କା ଘନୀଭୂତ ହୋଇକରି ଅବପାତ ବଦଳିଛି। ଏଇଟା ଆଜି ଓଡ଼ିଶା ଉତ୍ତର ଆନ୍ଧ୍ର ସମୁଦ୍ର ଖଣି ପାଖେ

ପହଞ୍ଚିବାର ସମ୍ଭାବନା ରହିଛି। ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ଆଜି ରାତି ନୁ ଗୁରୁବାର ପହପହ ଆଡ଼େ ଗଭୀର ଅବପାତ ଭାବେ ବିଶାଖାପଟନମ୍ ଆଉ ଗୋପାଳପୁର ଭିତରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ପାର କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଏତାର ପ୍ରଭାବ ଥି ଆବା 24 ଘଣ୍ଟା ଭିତରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଆଉ କୋରାପୁଟ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ମାରିକି ଜବନ ଅତି ଜବର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ରାଜ୍ୟର ଅଲଗା ଜିଲ୍ଲାମାନଙ୍କେ ବି ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଭାବିତ ହେବାରକେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାରକେ କୁହାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ନେ ହେଲେ ବିଜୟ କୁମାର ନାୟକ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସଙ୍ଗୀତା ଗୋସାଇଁ, ମୀନା ମହାପାତ୍ର ଏବଂ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ଦିନ ଗୋଟାଏ ବାଜି 10 ମିନିଟ୍ରେ, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ ଗୋଟାଏ ବାଜି 20 ମିନିଟ୍ରେ, ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5ଟାରେ। ଅପରାହ୍ନ 5:30ରେ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30ରେ, ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30ରେ। ରାତି 8ଟାରେ ଶୁଣିବେ ଗୀତ ଗଜଲ ଶିଳ୍ପୀ ଅନୁପ ଚଲଟା। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15ରେ। ପରିବେଷଣ କରିବେ କୁମୁଦରଞ୍ଜନ ପୂଜାରୀ ଏବଂ ସାଥୀ। ସ୍ପୋର୍ଟସ୍ କ୍ୟାଣ୍ଡ ରାତି 8:30ରେ। ସ୍ପଟଲାଇଟ୍ ରାତି 9:15ରେ। ଚର୍ଚ୍ଚାକା ବିଷୟ ରାତି 9:30ରେ ଏବଂ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ରାତି 10ଟାରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:20ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଗିରିଜା ଦେବୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ବିଶାଖାପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ 216 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ 943 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା

0: ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ମାସ 3 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପୂର୍ବାହ୍ନ 10ଟାରୁ 12ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ରାଜ୍ୟ ସରକାର ପଞ୍ଚାୟତ ପୁନର୍ଗଠନ ଲାଗି ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରିନାହାନ୍ତି ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗତକାଲି ବିଧାନସଭାରେ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କ ସୂଚନା ଅନୁସାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସହିତ ସମ୍ମିଶ୍ରଣ ଦ୍ୱାରା ପ୍ରଭାବିତ ଗ୍ରାମପଞ୍ଚାୟତଗୁଡ଼ିକର ଆବଶ୍ୟକ ସ୍ଥଳେ ପୁନର୍ଗଠନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରାୟ ଅପରାହ୍ନ 5ଟାରୁ ରାତି 11ଟା ପର୍ଯ୍ୟନ୍ତ 6 ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ମଧ୍ୟ ପବିତ୍ର ସୁନିଆ ପର୍ବ ପାଳନ ହେଉଛି। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର 1434 ସାଲ ଓ 17 ଅଙ୍କ ଆରମ୍ଭ ହେବ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ପର୍ବ ଦିନ ଗଜପତିଙ୍କର ନୂତନ ଅଙ୍କ ପ୍ରଚଳନର ବିଧି ଥିବାରୁ ଆଜିଠାରୁ ଗଜପତିଙ୍କର ନବବର୍ଷ ବୋଲି ଗଣନା କରାଯାଏ। ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାରେ ଅନ୍ଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଗ୍ୟ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ବିଦେଶରେ ସ୍ନାତକୋତ୍ତର ଏବଂ ପିଏଚ୍ଡି ପାଠ୍ୟକ୍ରମରେ ଅଧ୍ୟୟନ କରିବା ପାଇଁ ଓଡ଼ିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ scholarship.odisha.gov.in ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆର ଶହୀଦ ସ୍ମୃତିପୀଠରେ ଗତକାଲି ଲୁଣିଆ ଗୁଳିକାଣ୍ଡର 84ତମ ସ୍ମୃତି ଦିବସ ପାଳନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଶହୀଦଙ୍କ ସ୍କୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୃତିପୀଠର ବିକାଶ ପାଇଁ ରାଜ୍ୟ ସରକାର 10 କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରୁ 7ଟି ଶ୍ରେଷ୍ଠ ପ୍ରସ୍ତାବ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ପ୍ରାଚୀନ ଜ୍ଞାନଧାରା ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ। ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ସାଙ୍କେତିକ ଭାଷା ହେଉଛି ଭାଷାଭିତ୍ତିକ ଓ ସାଂସ୍କୃତିକ ବିବିଧତାର ଏକ ଅଂଶ। ବ୍ୟକ୍ତିର ଅଭିବୃଦ୍ଧି ଓ ବିକାଶରେ ସାଙ୍କେତିକ ଭାଷା ଗୁରୁତ୍ୱ ବହନ କରିଥାଏ। 2017 ମିଳିତ ଜାତିସଂଘର ସାଧାରଣ ସଭାରେ ଆଜିର ଦିନକୁ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ 2018 ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସର ବାର୍ତ୍ତା ହେଉଛି ବଧିର ଲୋକମାନଙ୍କ ପାଇଁ ମାନବାଧିକାର ଘୋଷଣା। ପୃଥିବୀରେ 7 କୋଟିରୁ ଅଧିକ ମୁକ ଓ ବଧିର ଲୋକ ଅଛନ୍ତି। ସାମୂହିକ ଭାବେ ସେମାନେ 300ରୁ ଅଧିକ ବିଭିନ୍ନ ସାଙ୍କେତିକ ଭାଷା ବ୍ୟବହାର କରିଥାନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ। ଆଲୋଚକ ଡାକ୍ତର ମଦନ ମୋହନ ପାଢ଼ୀ।
2: ଆଜି ହେଉଛି ପବିତ୍ର ଧନ୍ୱନ୍ତରୀ ଜୟନ୍ତୀ। 2016 ଏହି ଦିନଟିକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଉଛି। ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି, ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8ଟି ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଏହାର ମୂଳଭୂତ ସିଦ୍ଧାନ୍ତ ତ୍ରିଦୋଷ ବା ବାତପିତ କଫ ଏବଂ ସପ୍ତଧାତୁ ଏବଂ ଆମର ଅଗ୍ନି, ଯେଉଁଟାକି ଆମର ଧାତୁ ପରିପାକ କାର୍ଯ୍ୟରେ ସାହାଯ୍ୟ କରେ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଅନ୍ୟପକ୍ଷରେ ସମଗ୍ର ପୃଥିବୀରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବ କ୍ରମଶଃ କମୁଥିବା ବେଳେ ଜୀବନଶୈଳୀ ବା ଆହାର

0: ଏବଂ ଦୂଷିତ ପର୍ଯ୍ୟାବରଣ ଯୋଗୁଁ ହେଉଥିବା ମଧୁମେହ, ଉଚ୍ଚ ରକ୍ତଚାପ, ମେଦ ରୋଗ, କ୍ୟାନ୍ସର, ହୃଦରୋଗ ପରି ରୋଗ ବଢ଼ିବାରେ ଲାଗିଛି। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ତେଣୁ ସମଗ୍ର ସମାଜରେ ବିଶେଷ କରି ଯୁବାବର୍ଗରେ କିଛି ସଚେତନତା ଆଣିବା ପାଇଁ ଏହି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ନିମିତ୍ତ ଆମର ଧନ୍ୱନ୍ତରୀ ଜୟନ୍ତୀ ଦିନଟାକୁ ଠିକ୍ କରାଯାଇଛି। କାହିଁକି ନା ଭାରତୀୟ ସଂସ୍କୃତିରେ ବିଷ୍ଣୁଙ୍କର ଅବତାର ବୋଲି ଧନ୍ୱନ୍ତରୀକୁ କୁହାଯାଇଛି, ଯିଏକି ଅମୃତ କଳସ ଏବଂ ଆୟୁର୍ବେଦ ନେଇ ସମୁଦ୍ର ମନ୍ଥନ ସମୟରେ ଉଦ୍ଭବ ହୋଇଥିଲେ। ସେ ପୁଣି କାଶୀରେ ରାଜା ହିସାବରେ ଦେବଦାସ ଧନ୍ୱନ୍ତରୀ ହିସାବରେ ଅବତରିତ ହୋଇଥିଲେ, ଯାହାଙ୍କଠାରୁ ସୁଶ୍ରୁତ ଶିକ୍ଷା ଲାଭ କରି ଶଲ୍ୟ ଚିକିତ୍ସାର ରଚନା କରିଥିଲେ ଏବଂ ପୃଥିବୀର ପ୍ରଥମ ଶଲ୍ୟକ୍ରିୟା ତାଙ୍କ ଦ୍ୱାରା ସମାହିତ ହୋଇଥିଲା। ତେଣୁ ଏହି ଧନ୍ୱନ୍ତରୀ ଜୟନ୍ତୀକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ଗ୍ରହଣ କରାଯାଇଛି ଏବଂ ଭାରତ ସରକାରର ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ବର୍ତ୍ତମାନର ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଆୟୁର୍ବେଦ ଭୂମିକା ସମୟରେ ଏକ ସଙ୍ଗୋଷ୍ଠୀର ଆୟୋଜନ କରିଥାନ୍ତି ଏବଂ ଆୟୁଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥାନ୍ତି। ଏବଂ ଏହା ଭିନ୍ନ ବିଭିନ୍ନ ଆୟୁର୍ବେଦ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ହସ୍ପିଟାଲ, ଔଷଧ ନିର୍ମାତା ଏବଂ ସମ୍ବନ୍ଧିତ ସଂସ୍ଥାମାନଙ୍କ ଦ୍ୱାରା ମଧ୍ୟ ଆୟୁର୍ବେଦ ଦିବସ ପାଳିତ ହେଉଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ, ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ, ମୁଗ, ହରଡ଼, ମଟର ଆଦି ରହିଲା, ପତ୍ର ଶାଗ, ପୁଷ୍ପ ଶାଗ, ଫଳ ଶାଗ, ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ, ଗହମ, ରୁଟି ସହିତ ପନିପରିବା, ଡାଲି, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶାଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି, ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶାଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ଉଦ୍ଘାଟନ କରିବା ସହ ବ୍ରହ୍ମକୁମାରୀ ସଂସ୍ଥାର ଏକ ଅଭିଯାନର ମଧ୍ୟ ଆଜି ରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600 ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର

ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବେ। ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ମଧ୍ୟ ଉଦ୍ଘାଟନ କରିବେ। ବିକଶିତ ଭାରତ ପାଇଁ ଯୁବବର୍ଗ ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏକତାନଗରଠାରେ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବାରେ ଭାରତୀୟ ସିନେମାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଚଳଚ୍ଚିତ୍ର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ନେଇ ଆଲୋଚନା ତ୍ୱରାନ୍ୱିତ ହୋଇଛି। ଆସନ୍ତା ଡିସେମ୍ବର ମଧ୍ୟଭାଗ ସୁଦ୍ଧା G20 ସମ୍ମିଳନୀ ଅବସରରେ ଏହା ଚୂଡ଼ାନ୍ତ ରୂପରେଖ ନେବ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ କହିଛନ୍ତି। ସେ କହିଛନ୍ତି G20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି, ତେବେ ଗସ୍ତର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ। ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଏହା କହିଛନ୍ତି। December 14 ଓ 15 ତାରିଖରେ ମିଆମିଠାରେ G20 ଶିଖର ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆସନ୍ତା ଦଶନ୍ଧି ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଅଣ ଆମେରିକୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ କାନାଡ଼ା ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଅବନତି ଦୃଷ୍ଟିରୁ ଶ୍ରୀ କାର୍ନେ ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ କରୁଛନ୍ତି। ଏଥିପାଇଁ ଭାରତ ସହ ବାଣିଜ୍ୟ କାରବାରକୁ ବୃଦ୍ଧି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଭାରତ ଓ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଆରମ୍ଭ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରିବା ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଦେଶର ପ୍ରମୁଖ ସହରଗୁଡ଼ିକରେ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ କାର୍ଯ୍ୟାଳୟର ଶାଖା ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସୁଗମ ହୋଇପାରିବ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶିଳ୍ପ ଓ ଅନ୍ତଃଦେଶୀୟ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ସୂଚନା ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ ତଥା କ୍ଷେତ୍ରୀୟ ସ୍ତରରେ ରପ୍ତାନୀ ସୁବିଧାକୁ ଅଧିକ ସୁଦୃଢ଼ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ସମନ୍ୱିତ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ବ୍ୟବସାୟ ପାଇଁ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ବାଣିଜ୍ୟ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଏକ ଡିଜିଟାଲ ପ୍ଲାଟଫର୍ମ ବିକାଶ କରାଯିବା ଉପରେ ଘୋଷଣା କରିଛନ୍ତି। ବିଭିନ୍ନ ଦେଶ ସହ ରହିଥିବା ବାଣିଜ୍ୟ ଚୁକ୍ତି ଏବଂ ଏହାର ସୁଫଳ ଉପରେ ଏହି ପ୍ଲାଟଫର୍ମରେ ତଥ୍ୟ ଉପଲବ୍ଧ ହୋଇପାରିବ। କର୍ମଶାଳାରେ ବିଭିନ୍ନ ଶିଳ୍ପ ସଂଘ ବାଣିଜ୍ୟ ସଂଗଠନଗୁଡ଼ିକର ପ୍ରତିନିଧି ଏକତ୍ରିତ ହୋଇ ବ୍ୟବସାୟ ସହଜତା କ୍ଷେତ୍ର ଉପରେ ମତ ବିନିମୟ କରିଛନ୍ତି। ଏଥିରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶବ୍ୟାପୀ ଆଜି 11ତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ September 23 ଏହି ଦିବସ ପାଳନ କରାଯାଉଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଏବଂ ଅଂଶୀଦାର ଅଂଶଗ୍ରହଣ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆୟୁର୍ବେଦ ଆଧାରିତ ଜ୍ଞାନ ଆଦାନ ପ୍ରଦାନ ତଥା ସହଯୋଗ ବୃଦ୍ଧି ନେଇ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ଆୟୁର୍ବେଦ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ସାର୍ବଜନୀନ କଲ୍ୟାଣକୁ ତ୍ୱରାନ୍ୱିତ କରିବାରେ ଗବେଷଣା ଏବଂ ନବସୃଜନକୁ ପ୍ରାଥମିକତା ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଅବସରରେ ଆୟୁଷ ସେବା କ୍ଷେତ୍ର ଉପରେ ଆଧାରିତ ଏକ ରିପୋର୍ଟ ଉପସ୍ଥାପନ କରାଯିବ। ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଉତ୍ତେଜନା, ଆର୍ଥିକ କ୍ଷେତ୍ର ଆହ୍ୱାନ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ମୁକାବିଲା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସେ ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି ନେଇ ଆହ୍ୱାନ ଦେଇଛନ୍ତି। ନ୍ୟୁୟର୍କଠାରେ ଗତକାଲି 81ତମ ଜାତିସଂଘ ସାଧାରଣ ସଭା ପରିଷଦର ଦକ୍ଷିଣ ରାଷ୍ଟ୍ର ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ବୈଷୟିକ ସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ, ଯୋଗାଣ ଶୃଙ୍ଖଳ ଏବଂ ବାଣିଜ୍ୟ କ୍ଷେତ୍ର ଆହ୍ୱାନ, ନିବେଶ କ୍ଷେତ୍ରରେ ନିରନ୍ତରତା ହ୍ରାସ, ବୃଦ୍ଧି ପାଉଥିବା ଋଣ ଏବଂ ଆର୍ଥିକ କ୍ଷେତ୍ରଗୁଡ଼ିକରେ ସୃଷ୍ଟି ହେଉଥିବା ସମସ୍ୟାକୁ ଚିହ୍ନଟ କରାଯାଇଛି। ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଡକ୍ଟର ଜୟଶଙ୍କର ପରାମର୍ଶ ଦେଇଛନ୍ତି।

0: ପ୍ରଧାନମନ୍ତ୍ରୀଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଚାଷ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନର ପ୍ରତିରୋଧୀ ଏବଂ ନିରନ୍ତର କୃଷି ପାଇଁ ସରକାର ପ୍ରାକୃତିକ କୃଷିକୁ ଏକ ଜାତୀୟ ମିଶନ ଭାବେ ଜାତୀୟ ପ୍ରାକୃତିକ କୃଷି ମିଶନ ଗତ 2024 ମସିହାରେ କାର୍ଯ୍ୟକ୍ଷମ କରାଯାଇଛି। ଏଥିପାଇଁ 2481 କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ପଶୁପାଳନ, ଫସଲ ବିବିଧତା ଏବଂ ପାରମ୍ପରିକ ଜ୍ଞାନ ଆଧାରିତ ସମନ୍ୱିତ ରାସାୟନିକ ପ୍ରଭାବରୁ ମୁକ୍ତ କରିବା କାର୍ଯ୍ୟକାରୀ ହେଉଛି। ଗତ ଆର୍ଥିକ ବର୍ଷରେ 10 ଲକ୍ଷ ହେକ୍ଟର ଅଧିକ ଜମିକୁ ସାମିଲ କରି ମିଶନ ଅଧୀନରେ 18,000 ଅଧିକ କ୍ଲଷ୍ଟର ଗଠନ କରାଯାଇଥିଲା। ଏଥିରେ 20 ଲକ୍ଷ ଅଧିକ ଚାଷୀ ସାମିଲ ହୋଇଥିଲେ। ପ୍ରାକୃତିକ ସ୍ଥାୟିତ୍ୱକୁ ଅଧିକ ସଶକ୍ତ ତଥା ନିରନ୍ତର କରିବାରେ କ୍ଷେପ ଉଲ୍ଲେଖନୀୟ। କ୍ରୀଡ଼ା ପ୍ରତି ଚତୁର୍ଥ ଦିନରେ ଭାରତୀୟ ଖେଳାଳି ବିଭିନ୍ନ ବର୍ଗରେ ନୈପୁଣ୍ୟ ପ୍ରଦର୍ଶନ କରିବେ। ଜାପାନର ଆଇଚି ନାଗୱାଠାରେ କ୍ରୀଡ଼ା ମନୁ ଭାକର ଏବଂ ମୀରାବାଇ କରିବେ। ମହିଳା 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତା ଭାକରଙ୍କ ସହ ସୁରୁଚି ସିଂ ଏବଂ ଇଶା ସିଂ ମଧ୍ୟ ଅଂଶଗ୍ରହଣ କରିବେ। ଏହି 3 ଜଣ 10 ମିଟର ଏୟାର ପିସ୍ତଲ ରାଇଫଲ ଦଳଗତ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ। ମହିଳା 49 କିଲୋଗ୍ରାମ ଭାର ଉତ୍ତୋଳନ ଫାଇନାଲ ପର୍ଯ୍ୟାୟକୁ ମୀରାବାଇ ଚାନୁ ଉନ୍ନୀତ ହୋଇଛନ୍ତି। ଆଜି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ୟାଡମିଣ୍ଟନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଲକ୍ଷ୍ୟ ସେନ ଏବଂ ଭାରତୀୟ ପୁରୁଷ ଦଳ ଆଜି ସେମିଫାଇନାଲ ପର୍ଯ୍ୟାୟରେ ଚୀନ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉଷୁ ପ୍ରତିଯୋଗିତାରେ ରୋସିବିନା ଦେବୀ ମହିଳା 60 କିଲୋଗ୍ରାମ ବର୍ଗରେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସେମିଫାଇନାଲ ମ୍ୟାଚ୍ ଖେଳିବେ। ହକି ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ଦଳ ଏବଂ କବାଡ଼ିରେ ଆଜି ଭାରତୀୟ ଖେଳାଳି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ପାଣିପାଗ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱ 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ। ପଞ୍ଚସ୍ତରୀତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ରଘୁନାଥ ରାଉତଙ୍କ ଗୀତ ରଚନା ଏବଂ ସରୋଜ ନନ୍ଦଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅରବିନ୍ଦ ମୁଦୁଲି।

ଗୀତା ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ରଘୁନାଥ ରାଉତଙ୍କ ଗୀତ ରଚନା ଏବଂ ସରୋଜ ନନ୍ଦଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅରବିନ୍ଦ ମୁଦୁଲି।

0: ଅରବିନ୍ଦ ମୁଦୁଲି, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ଶ୍ରୋତା ବନ୍ଧୁମାନେ, ଆପଣମାନେ ତ ଜାଣିଛନ୍ ଯେ ଆମର୍ ଚାଷୀ ଭାଇମାନେ ଚାଷ୍ କର୍ବା ସାଙ୍ଗେ ସାଙ୍ଗେ ଭିନେ ଭିନେ କିସମର ପାଳନ କରସନ୍, ବେଲେ ଗୋ ପାଳନ, ଛେଲମେଡ଼ା ପାଳନ, ବତକ ପାଳନ, କୁକୁରା ପାଳନ। ସେ ଭିତରୁ ଆମର କିଛି ଚାଷୀ ଭାଇ ଗୋ ପାଳନ କରସନ୍। କାଁ କରି ବେଲେ ଆମର ଗୋ ପାଳନରେ ଅନେକ ପ୍ରକାର ଲାଭ ଅଛେ। ଆମେ ଗାଈଠାନୁ ଗୁରସ, ଦହି, ମଇ, ଘି ଇଟା ସବୁ ପାଇଥିସୁଁ। ତାର୍ ସାଙ୍ଗେ ସାଙ୍ଗେ ଆମେ ଗୋବରକେ ବି ଆମର୍ ଚାଷେ ଗୋବର ଖତ ହିସାବରେ ବ୍ୟବହାର କରିଥିସୁଁ। ତାର୍ ସାଙ୍ଗେ ସାଙ୍ଗେ ଆମେ ରାନ୍ଧବାତି ବି ଗୋବର ଗ୍ୟାସ୍ ହିସାବରେ ବ୍ୟବହାର କରସୁଁ। ଆରୁ ଗୋବରକେ ଶୁକେଇ କରି ଛେନା କରି କରି ଆମେ ଚୁଲ୍ନେ ପକେଇ କରି ଆମେ ରାନ୍ଧିବାଡ଼ି ପାରିଥିସୁଁ। ତ ଯେନ୍ ଚାଷୀ ଭାଇମାନେ ଗାଈ ରଖିଛନ୍ ସେମାନେ ନିଶ୍ଚିତ ଭାବରେ ଲାଭ ପାଉଥିବେ। ତ ଆମର ଚାଷୀ ଭାଇମାନେ ଦେଶୀ ଅପେକ୍ଷା ବିଦେଶୀ ଗାଏକେ ବହୁତ ପସନ୍ଦ କରସନ୍। ଯେନ୍ତା ହେଲା ଜର୍ସି, ହୋଲଷ୍ଟିନ୍, ବ୍ରାଉନ୍ ସୁଇସ୍, ଏନ୍ତା ଶଙ୍କର ଜାତିର ଗାଈମାନେ ଅଧିକ ଗୁରସ୍ ଦେସନ୍। ଯଦି ଆମର ଗୋଟେ ଦେଶୀ ଗାଈ ଦିନକେ ଗୋଟେ ଲିଟର ଗୁରସ୍ ଦେବା, ତେବେ ଇ ଯେନ୍ ଶଙ୍କର କିସମର ଗାଈମାନେ ଦିନକେ ହାରାହାରି 8 ଲିଟରରୁ 15 ଲିଟର ପର୍ଯ୍ୟନ୍ତ ଗୁରସ୍ ଦିଥିସନ୍। ଯଦି ଇମାନକେ

0: ଠିକ୍ ହିସାବରେ ବୈଜ୍ଞାନିକ ପ୍ରଣାଳୀରେ ଯତ୍ନ ରତନ କର୍ମା ବେଲେ ନିଶ୍ଚିତ ଭାବରେ ଆମେ ତାଙ୍କ ଠାନୁ ଲାଭ ପାଇପାର୍ମା। ଆଉ ଗୋଟେ କଥା ଆପଣମାନେ ଜାଣିଛନ୍, ଯେନେ ମନ ଥିସି ସେନେ ଧନ ମିଲ୍ସି। ବେଲେ ଯଦି ଆମେ ଗାଏକେ ଠିକ୍ ହିସାବରେ ଯତ୍ନ ରତନ କର୍ମା, ଗାଏ ପୁଷ୍ବାର ଆଗ୍ରହ ଥିବା ବେଲେ ଆମେ ଗୋପାଳନ କରିପାର୍ମା। ଆର୍ ଯଦି ଆଗ୍ରହ ନେଇନା ବେଲେ ଆମେ ଶଙ୍କର କିସମ ରଖୁଁ କି ଦେଶୀ କିସମ ରଖୁଁ, ସେମାନଙ୍କର ଠାନୁ ଆମେ କୌଣସି ଲାଭ ନେଇ ପାଇପାରୁ। ଆର୍ ଗୋଟେ କଥା ହେଲା, କଥାନେ ଅଛେ ଜୀବେ ଦୟା। ଯଦି ଆମେ ଗୋଟେ ପ୍ରାଣୀକେ ଆମେ ରଖୁଛୁଁ, ସେଟା ଗାଏ ହଉ, ଭଇଁସ ହଉ, ଛେଲମେଡ଼ା ହଉ କି ବତକ କୁକୁରା ହଉ, ଆମେ ଯଦି ସେମାନଙ୍କ ପ୍ରତି ଦୟା କର୍ମା ବେଲେ ଠିକ୍ ହିସାବରେ ସ୍ନେହ ଆଦର ଦେଇକରି ରଖ୍ମା ବେଲେ ନିଶ୍ଚିତ ଭାବରେ ସେମାନଙ୍କ ଠାନୁ ଆମେ ଲାଭବାନ ପାଇପାର୍ମା। ଆମେ ଯଦି ସେମାନଙ୍କେ ପିଟାମରା କର୍ମା, ଠିକ୍ ହିସାବରେ ଖାଇବାକେ ନାଇଁ ଦେମା, ସେମାନଙ୍କେ ଠିକ୍ ସମିଆତି ଗୁଧାଫୁଧା ନେଇ କର୍ମା ବେଲେ ସେମାନଙ୍କ ଠାନୁ ଗୁରସ୍ ମିଲ୍ବାଟା ଆମ୍କେ ଟିକେ କଷ୍ଟ ହେବା। ଯେନ୍ ଗାଏମାନେ ଗୁରସ୍ ଦଉଚନ୍ ସେମାନଙ୍କେ ଆମେ ସବୁବେଲେ ଗୁହାଲତି ରଖିଥିସୁଁ, ବେଲେ ଦିନ୍କେ ହାରାହାରି 9 ଘଣ୍ଟାରୁ 15 ଘଣ୍ଟା ପତେ ସେମାନେ ଗୁହାଲନେ ଥିସନ୍। ଆମେ ଯଦି ସେମାନଙ୍କେ ଭଟାକି ନେଇକରି ବୁଲାବୁଲି କରି ଆନ୍ମୁ, ଠିକ୍ ହିସାବରେ ପରିଷ୍କାର ପରିଚ୍ଛନ୍ନ ରଖ୍ମୁ, ବାହାର ପାନ୍ ପବନ ଟିକେ ପାଏବେ ବେଲେ ସେମାନଙ୍କର ଗାଗର ମୁଡ଼୍ ଠିକ୍ ରହେବା। ଆର୍ ଗାଗର ମୁଡ଼୍ ଠିକ୍ ରହିଲେ ଗୁରସ୍ ବି ଆମେ ଅଧିକ ପାଇପାର୍ମୁ। ଯେନ୍ ଚାଷୀ ଭାଇମାନେ ଗୋପାଳନ କରୁଛନ୍, ସେମାନେ କେତେଟା ଜିନିଷ୍କେ ଧ୍ୟାନ ଦେବାକେ ପଡ଼୍ବା। ପ୍ରଥମ କଥା ତ ହେଲା ଗୁହାଲ। ଆମେ ଯଦି ଠିକ୍ ଗୁହାଲଟେ ନେଇ ଦେମା ବେଲେ ଆମର୍ ଗାଏ ଠିକ୍ ହିସାବରେ ରହି ନେଇପାରେ। ତ ଯେତେବେଲେ ଆମେ ଗୁହାଲ କରୁଛୁଁ, ତଲେ ଯେନ୍ ଚଟାଣ ଅଛେ ସେଟା ସିମେଣ୍ଟର କର୍ବାର୍ ନିହାତି ଜରୁରୀ। ଏନ୍ତା ହିପାସେ କରିଥିବେ ଯେନ୍ଟାକି ଗାଏ ଯଦି ପରିସ୍ରା କର୍ବା, ମୁତ୍ବା ବେଲେ ସେଟା ଗଡ଼ଗଡ଼ି କରି ନାଲିରେ ପଡ଼ୁଥିବା। ତାର୍ ସାଙ୍ଗେ ସାଙ୍ଗେ ସବୁଦିନ ଆମେ ତାର୍ ଗୋବରକେ ସଫା କର୍ମା। ଠିକ୍ ହିସାବରେ ଗୁହାଲରେ ପବନ ଚଲାଚଲ କରୁଛେ କି ନେଇ ସେଟାକେ ବି ଆମେ ଧ୍ୟାନ ଦେବାକେ ପଡ଼୍ବା। ଖରାଦିନେ ଯେନ୍ତା ଗାଏକେ ଅତ୍କା ଖରା ନେଇ ବାଜ୍ବା, ଗରମ ନେଇ ହେବା, ସେଥିଲାଗି ଆମେ ଠିକ୍ ହିସାବରେ ତାର୍ ଛାତ୍ କର୍ମା। ହଉଛେ ବେଲେ ଗାଈ ଗୁହାଲନେ ଫ୍ୟାନ୍ ନେହେଲେ କୁଲର ବ୍ୟବସ୍ଥା କରିପାରିଲେ ଆର୍ ଭଲ୍ ହେ। 2 ନମ୍ବର କଥା ହେଲା ଯେ ଆମର୍ ଗାଏମାନ୍କେ ଠିକ୍ ଖାନା ଦରକାର। ଯଦି ଆମେ ସବୁଦିନ କଞ୍ଚା ଘାସ ଦେମା, ନିୟମିତ ହିସାବରେ କୁଣା ପୁଏଲ ଦେମା ବେଲେ ଆମର୍ ଗାଏମାନେ ଠିକ୍ ହିସାବରେ ଖାଇପାର୍ବେ। ଆର୍ ଠିକ୍ ଖାଇଲେ ସେମାନେ ଅତ୍କା ଗୁରସ୍ ଦେବେ। ଆମର୍ ଯେନ୍ ପ୍ରାଣୀ ବିଶେଷଜ୍ଞମାନେ ଅଛନ୍, ତାଙ୍କର ହିସାବରେ ଯଦି ଆମେ ଗାଏକେ ଦିନକ 20 ରୁ 25 କେଜି କଞ୍ଚା ଘାସ ଦେମା ବେଲେ ସେମାନେ ଖାଇକରି ଠିକ୍ ଗୁରସ୍ ଦେବେ। ଆର୍ ଯଦି କଞ୍ଚା ଘାସ ମିଳୁଛେ, ଆମର୍ ଦାନା ଖର୍ଚ୍ଚା ବି କମିଯିବା। ଆର୍ ସବୁବେଲେ ଆମର୍ ପ୍ରାଣୀ ଚିକିତ୍ସକ ଆଜ୍ଞାମାନଙ୍କୁ ଡାକିକରି ନିୟମିତ ବ୍ୟବଧାନରେ ଆମେ ତାଙ୍କର ରୋଗର ଚିକିତ୍ସା କରାମା।
1: ଚାଷର କଥା ଶୁଣୁଥିଲେ ଆପଣମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ପୁରାତନୀରେ ଛାନ୍ଦ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇତିଶ୍ରୀ ଦାସ ଶିଳ୍ପୀ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ପୁରାତନୀରେ ଛାନ୍ଦ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଉପେନ୍ଦ୍ର ପାଞ୍ଜଙ୍କ ରଚନାରୁ ଗାଇଛନ୍ତି ସୁମିତା କରାବଡ଼ୁ।

ପରବର୍ତ୍ତୀ ଗୀତଟିକ ଗାଇଛନ୍ତି ଶାନ୍ତନୁ କୁମାର ସିଆ ଓ ଦୀପ୍ତିରେଖା ପାଢ଼ି। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା। ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ କୁମାର ସିଆ ଓ ଦେବକୃପା ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ନର୍ମଦା ସାହୁଙ୍କ ଗୀତ ରଚନା ଏବଂ ଗୌରବ କୁମାରଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଶୁଭଲକ୍ଷ୍ମୀ ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ୍ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଏହି ଅଷ୍ଟଚତ୍ୱାରିଂଶ ବା 48ତମ ଛାନ୍ଦଟି ବୈଦେହୀଶ ବିଳାସର ଏକ ବିଶେଷ ବିଭୂତି। ରାବଣ ଏଠାରେ ଆତ୍ମପ୍ରକାଶ କରିଛି। ପ୍ରଥମରୁ ରାବଣ କହୁଛି, ସୀତା ଭାବ ତା ହୃଦୟରେ ଉଦୟ ହୋଇଛି, ଏହା ତା'ର ବ୍ୟାଧି ଭାବ, ସେ ବର୍ତ୍ତମାନ ନିରୁପାୟ, ଏ ବ୍ୟାଧି ଶେଷ ହେବାର ଉପାୟ ନାହିଁ। ରାମରୂପୀ ବସନ୍ତ କାଳରେ ବଂଶବୃକ୍ଷ ବା ବାଉଁଶ ଗଛ ଭଳି ବଢ଼ିଥିବା ବଂଶ ନାଶ ଯାଇଛି, ବିପତ୍ତି ଉତ୍ପତ୍ତି ହୋଇ ସମ୍ପତ୍ତି ନାଶ ହୋଇଛି। ବଲ୍ଲଭୀ ଶ୍ରେଷ୍ଠ ମନ୍ଦୋଦରୀ ମତରେ ସୀତା ଅର୍ଥ ଶର୍କରା ବା ମିଠା, ତା ଯୋଗୁଁ ବ୍ୟାଧି ବଢ଼ିଛି, ତାକୁ ଫେରାଇ ଦେବା ଉଚିତ। ରାବଣ ବୁଝିଛି, ସୀତା ହିଁ ପ୍ରକୃତ ରସିକା, ତା'ର ପ୍ରିୟ ରମଣୀମାନେ ପ୍ରସ୍ତାବ ଦେଲେ ସୀତାଙ୍କୁ ବାହୁଡ଼ାଇ ଦେବାକୁ। ସୀତା ଫେରାଇଲେ ବାହୁଜେ ବା କ୍ଷତ୍ରିୟମାନେ ହସିବେ ବୋଲି ରାବଣ କହିଲା, ଫେରାଇଲେ ମୃତ ବନ୍ଧୁଜନ କ'ଣ ଜୀଇବେ? ଜଣେ କହିଲା, ବିଦ୍ୟୁତ୍ ଜୁହ ମାୟା ସୀତା ଭଳି ଆଉ ଗୋଟାଏ ସୃଷ୍ଟି କରୁ। ପୁଣି ରାବଣ କହିଲା, ଦେହକୁ ଛାଡ଼ି ଛାଇକି ଧରିବି କି? ମୃଗତୃଷ୍ଣାରେ ତୃଷ୍ଣା ଯିବ କି? ଏତକ କହିବା ପରେ ଅଜ୍ଞାନ କଥା ଛାଡ଼ି ନିଜ ବନିତା ବା ସ୍ତ୍ରୀମାନଙ୍କୁ ଜ୍ଞାନ କଥା ଶୁଣେଇଲା, କହିଲା, ମୁଁ ଓ କୁମ୍ଭକର୍ଣ୍ଣ ବୈକୁଣ୍ଠରେ ପାଳିତ ଦ୍ୱାରୀ, ଆମ ନାମ ଜୟ ଓ ବିଜୟ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଧର୍ମାତ୍ମା କଥାଚିତ୍ରରୁ ଗାଇଛନ୍ତି ମୁକେଶ ଓ କଞ୍ଚନ। ଗୀତ ରଚନା କରିଛନ୍ତି ଇନ୍ଦିବର। ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଜାନି ଦୁସ୍ମନ୍ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ବର୍ମା ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୋ ପାଇଁ କଥାଚିତ୍ରରୁ। ଗାଇଛନ୍ତି ବିଭୁ କିଶୋର, ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

ଶୁଭ ସକାଳୁ ଶ୍ରୋତା ବନ୍ଧୁ, ଶାନ୍ତମୟ ଏହି ସବୁଜ ସ୍ନିଗ୍ଧ ସକାଳରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର।

ଶ୍ରୋତାବନ୍ଧୁ, ଆଜି ହେଉଛି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି। ଆଜିର ଦିନକୁ ଆମେ ଉତ୍କଳୀୟ ସଂସ୍କୃତିରେ ଶୂନ୍ୟା ରୂପରେ ପାଳନ କରିଥାଉ। ଶୂନ୍ୟା ଦିନ ଆରମ୍ଭ ହୋଇଥାଏ ଶ୍ରୀ ଗଜପତିଙ୍କର ନୂତନ ଅଙ୍କ, ତେଣୁ ଶୂନ୍ୟକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଇଥାଏ। ଶୂନ୍ୟା ଦିନଠାରୁ ଗଜପତି ମହାରାଜଙ୍କର ଗାଦିନାସୀନ ବର୍ଷର ଗଣନା ହୋଇଥାଏ। ଶୂନ୍ୟା ଶବ୍ଦର ଉଦ୍ଭବ କିପରି ଭାବରେ ହୋଇଛି ସେ ସମ୍ପର୍କରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବା ପରି ତଥ୍ୟ ମିଳିନାହିଁ, କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଶୂନ୍ୟର ଅର୍ଥ ହେଉଛି ସ୍ୱର୍ଣ୍ଣ ମୁଦ୍ରା, ମୋଡ଼ ବା ମୋହର। ଏହି ଦିନ ଗୋଟିଏ ସୁନାମୁହର ଉପରେ ଗଜପତି ମହାରାଜଙ୍କର ରାଜତ୍ୱର ନୂତନ ଅଙ୍କ ଖୋଦନ କରାଯାଏ, ତାହାକୁ ଅଙ୍କକଟା କୁହାଯାଏ। ଏଣୁ ଶୂନ୍ୟା ଶବ୍ଦଟି ସୁନା ବା ସ୍ୱର୍ଣ୍ଣ ମୁଦ୍ରା ସହିତ ସମ୍ପର୍କିତ ବୋଲି ଅନେକ ମତ ପୋଷଣ କରିଥାନ୍ତି। ଆଉ ଗୋଟିଏ ମତ ହେଉଛି ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ। ଗଜପତି ମହାରାଜଙ୍କର ପରମ୍ପରା ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଭକ୍ତି ଓ ସେବାସୂତ୍ରରେ ଯୋଡ଼ା ହୋଇଛି, ଏଣୁ ଏହି ଦିନଟି ସେ ଦୃଷ୍ଟିରୁ ରାଜକୀୟ ନବବର୍ଷ ରୂପେ ପାଳିତ ହୋଇଆସୁଛି। ଓଡ଼ିଶାର ସମସ୍ତ ରାଜା ମଧ୍ୟ ଏହି ସୂତ୍ରରେ ଶ୍ରୀଜଗନ୍ନାଥଙ୍କ ସହିତ ଯୋଡ଼ି ହୋଇଛନ୍ତି। ଏହି ଶୁଭ ଦିନରେ ଶ୍ରୀନଗରରେ ଗଜପତି ମହାରାଜଙ୍କର ଏକ ବିଶେଷ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୁରୀ ଗଜପତି ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ବା ଚଳନ୍ତି ପ୍ରତିମା, ତେଣୁ ଶ୍ରୀମନ୍ଦିର ପରମ୍ପରା ସହିତ ଶୂନ୍ୟା ଉତ୍ସବ ସିଧାସଳଖ ଜଡ଼ିତ। ପ୍ରାଚୀନ କାଳରେ ଓଡ଼ିଶାର ରାଜାମାନେ ଶୂନ୍ୟା ଦିନଠାରୁ ନୂତନ ଆର୍ଥିକ ଓ ପ୍ରଶାସନିକ ବର୍ଷ ଆରମ୍ଭ କରୁଥିଲେ। ପୌରାଣିକ ପରମ୍ପରା ଅନୁସାରେ ଆଷାଢ଼ ଶୁକ୍ଳ ଏକାଦଶୀଠାରୁ ଚାରି ମାସ ହେଉଛି ଚତୁର୍ମାସ୍ୟା। ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ଭଗବାନ ବିଷ୍ଣୁ ଏହି ସମୟରେ ବିଶ୍ରାମ ନିଅନ୍ତି, ଏଥିପାଇଁ ତିନୋଟି ଦିନ ଧାର୍ଯ୍ୟ କରାଯାଇଛି। ଗୋଟିଏ ହେଲା ହରିଶୟନ ଏକାଦଶୀ, ଏହାର ତିଥି ଆଷାଢ଼ ଶୁକ୍ଳ ଏକାଦଶୀ। ଦ୍ୱିତୀୟଟି ହେଉଛି ପାର୍ଶ୍ୱ ପରିବର୍ତ୍ତନ, ଏହାର ତିଥି ଭାଦ୍ରବ ଶୁକ୍ଳ ଏକାଦଶୀ ଏବଂ ତୃତୀୟଟି ହେଉଛି ଦେବ ଉତ୍ଥାପନ ତିଥି କାର୍ତ୍ତିକ ଶୁକ୍ଳ ଏକାଦଶୀ। ଏହି ତିନି ଏକାଦଶୀ ମଧ୍ୟରେ ପାର୍ଥକ୍ୟ ଦୁଇ ଦୁଇ ମାସ। ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇଥିବା ଭଗବାନ ବିଷ୍ଣୁ ଦୁଇ ମାସ ପରେ ଭାଦ୍ରବ ଶୁକ୍ଳ ଏକାଦଶୀରେ କଡ଼ଲି ଉଠାନ୍ତି। ଏହି ଦିନଠାରୁ ଭଗବାନ ବିଷ୍ଣୁଙ୍କର କ୍ରମ ଜାଗରଣର ପର୍ବ ଆରମ୍ଭ ହୋଇଥାଏ, ତେଣୁ ତାହାର ପରଦିନ ଦ୍ୱାଦଶୀର ପୁଣ୍ୟତିଥିରେ ଶୂନ୍ୟା ପର୍ବ ପାଳିତ ହେବାର ବିଶେଷ ତାତ୍ପର୍ଯ୍ୟ ରହିଛି। ଭଗବାନ ବିଷ୍ଣୁଙ୍କର ବାମନ ଅବତାରଙ୍କର ଆବିର୍ଭାବ ଦିବସ ରୂପେ ଆଜି ଅର୍ଥାତ୍ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିମତେ ବାମନ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୂପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ। ଯେଉଁପରି ଭାବରେ ମହାପ୍ରଭୁ ଶ୍ରୀରାମଙ୍କର ଜନ୍ମନୀତି ଶ୍ରୀକୃଷ୍ଣଙ୍କର ଜନ୍ମନୀତି ପାଳନ କରାଯାଇଥାଏ, ଠିକ୍ ସେହିପରି ଭାବରେ ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାମନ ଜନ୍ମନୀତି ପାଳିତ ହୋଇଥାଏ।

ଶ୍ରୋତାବନ୍ଧୁ, ଆଜି ହେଉଛି ଏକାଦଶତମ ଆୟୁର୍ବେଦ ଦିବସ। ଜାତୀୟ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏହାକୁ ସେପ୍ଟେମ୍ବର 23 ତାରିଖ ଦିନ ପାଳନ କରାଯାଉଛି। ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପ୍ରସାରିତ କରିବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି। 2016 ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଦିବସ ପୂର୍ବରୁ ଧନ୍ୱନ୍ତରୀ ଜୟନ୍ତୀ ତିଥି ଅନୁସାରେ ପାଳନ କରାଯାଉଥିଲା। ବିଶ୍ୱସ୍ତରୀୟ ସମାନତା ରଖିବା ପାଇଁ ଭାରତ ସରକାର March 2025 ଏକ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ September 23 ଏହାର ନିର୍ଦ୍ଦିଷ୍ଟ ତାରିଖ ଭାବରେ ଘୋଷଣା କରିଥିଲେ। ଏହି ତାରିଖଟି ଶରତ ବିଷୁବ ସହିତ ମିଶୁଥିବାରୁ ଏହା ପ୍ରାକୃତିକ ସନ୍ତୁଳନକୁ ସୂଚାଏ, ଯାହା ମନ, ଶରୀର ଓ ଆତ୍ମାର ସମାହାର ରୂପକ ଆୟୁର୍ବେଦିକ ଦର୍ଶନକୁ ପ୍ରତିଫଳିତ କରିଥାଏ। ଚଳିତ ବର୍ଷ ଆୟୁର୍ବେଦ ଦିବସର ବିଷୟବସ୍ତୁ ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ଏହା ଆମ ସୁସ୍ଥ ଜୀବନଶୈଳୀ, ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଆୟୁର୍ବେଦର ଚିରନ୍ତନ ଗୁରୁତ୍ୱକୁ ପ୍ରକାଶ କରିଥାଏ। ଆୟୁର୍ବେଦ ଏକ ପ୍ରମାଣଭିତ୍ତିକ ବିଜ୍ଞାନସମ୍ମତ ଚିକିତ୍ସା ପ୍ରଣାଳୀ ଅଟେ। ଆୟୁର୍ବେଦର ଅନନ୍ୟ ସାମର୍ଥ୍ୟ ହେଲା ଏହା କେବଳ ମାନବ ସମାଜ ପାଇଁ ନୁହେଁ, ବରଂ ସମଗ୍ର ପ୍ରାଣୀ ଜଗତ ତଥା ପରିବେଶ ପାଇଁ ମଧ୍ୟ କଲ୍ୟାଣକାରୀ ଅଟେ। ତେଣୁ ମାନବ ଜାତି ଓ ପୃଥିବୀ ପାଇଁ ଆୟୁର୍ବେଦର ମନ୍ତ୍ରକୁ ଆମ ଜୀବନରେ ଅନୁସରଣ କରି ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ଗଠନ କରିବା।

ଶ୍ରୋତାବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର 23, ସମ ଦିବରାତ୍ରି ବା ଶରତ ବିଷୁବ ବୋଲି କୁହାଯାଇଥାଏ। ଆଜି ପୃଥିବୀର ସବୁ ସ୍ଥାନରେ ଦିନ ଓ ରାତିର ଅବଧି ପ୍ରାୟ ସମାନ ହୋଇଥାଏ। ଏହି ଦିନ ସୂର୍ଯ୍ୟ ବିଷୁବରେଖା ଉପରେ ସିଧାସଳଖ କିରଣ ଦେଇଥାନ୍ତି ଏବଂ ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧ ଆଡ଼କୁ ଗତି କରନ୍ତି। ସେପ୍ଟେମ୍ବର 23କୁ ଜଳ ବିଷୁବ ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ପୃଥିବୀର ସ୍ଥିତି ଏପରି ଏକ ସ୍ଥାନରେ ଥାଏ ଯେଉଁଠି ପୃଥିବୀର ଅକ୍ଷ ସୂର୍ଯ୍ୟ ଆଡ଼କୁ କିମ୍ବା ସୂର୍ଯ୍ୟର ବିପରୀତ ଆଡ଼କୁ ଆଦୌ ଢଳିନଥାଏ। ଏହି ଦିନ ସୂର୍ଯ୍ୟଙ୍କର କିରଣ ପୃଥିବୀର ବିଷୁବ ରେଖା ଉପରେ ସିଧାସଳଖ ବା ଲମ୍ବ ଭାବରେ ପଡ଼ିଥାଏ। ସୂର୍ଯ୍ୟ କିରଣ ବିଷୁବ ରେଖା ଉପରେ ସିଧା ପଡ଼ୁଥିବାରୁ ପୃଥିବୀକୁ ଆଲୋକିତ କରୁଥିବା କାଳ୍ପନିକ ରେଖା ବା ଆଲୋକବୃତ ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସମାନ ଭାବରେ ସ୍ପର୍ଶ କରିଥାଏ। ଏହାଦ୍ୱାରା ପୃଥିବୀର ସମସ୍ତ ଅକ୍ଷାଂଶରେ ଦିନର ଭାଗ ଓ ରାତିର ଭାଗ ସମ୍ପୂର୍ଣ୍ଣ ସମାନ ଅର୍ଥାତ୍ 12 ଘଣ୍ଟା ଲେଖାଏଁ ହୋଇଯାଏ। ଏହି ଦିନଠାରୁ ଭାରତ ସମେତ ଉତ୍ତର ଗୋଲାର୍ଦ୍ଧରେ ଶରତ ଋତୁ ଆରମ୍ଭ ହୁଏ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ବସନ୍ତ ଋତୁର ଆଗମନ ହୋଇଥାଏ। ସେପ୍ଟେମ୍ବର 23 ପରଠାରୁ ଦିନର ଅବଧି ଧୀରେ ଧୀରେ ଛୋଟ ହେବାକୁ ଲାଗେ ଏବଂ ରାତି ବଡ଼ ହୋଇଥାଏ, ଯାହା ଶୀତ ଋତୁର ଆଗମନକୁ ସୂଚାଇଥାଏ।

ଶ୍ରୋତାବନ୍ଧୁ, ଅନେକ ସମୟରେ ଆମକୁ ଅନ୍ୟର ଜିନିଷ ମନମୁଗ୍ଧକର ଲାଗିଥାଏ, ଅନ୍ୟର ପୃଥିବୀ ରଙ୍ଗମୟ ଲାଗିଥାଏ, ଆଉ ତାହା ତୁଳନାରେ ନିଜର ପୃଥିବୀ ରଙ୍ଗଛଡ଼ା ଲାଗେ। ଏହା କେବଳ କିଛି ଜଣଙ୍କର ନୁହେଁ, ବରଂ ସତ କହିବାକୁ ଗଲେ ମୁଁ, ସେମାନେ, ଆପଣମାନେ, ଆମେ ସମସ୍ତେ ସେମିତି ମନୋଭାବ ନେଇ ଜୀବନ କଟାନ୍ତି। ସବୁବେଳେ ଆମକୁ ଲାଗେ ଆମଠାରୁ ଅନ୍ୟମାନେ ସୁଖରେ ଅଛନ୍ତି, ଭଲରେ ଅଛନ୍ତି। ଆମେ ସମସ୍ତେ କେଉଁ ନା କେଉଁ କ୍ଷେତ୍ରରେ ସେମିତି ମନୋଭାବ ପୋଷଣ କରିଥାଉ, ସେ ସମ୍ପର୍କରେ ହେଉ, ବୃତ୍ତିରେ ହେଉ, ଅବା ଦୈନନ୍ଦିନ ଚଳନୀରେ ହେଉ। ଆମକୁ ସବୁବେଳେ ଲାଗେ ମୁଁ କରୁଥିବା ଚାକିରି ବା ବୃତ୍ତି ଆଦୌ ଭଲ ନୁହେଁ, ଅନ୍ୟ ବୃତ୍ତି ତୁଳନାରେ ବହୁତ ପରିଶ୍ରମ, କମ୍ ଦରମା, ପଦୋନ୍ନତି ଅତି ମନ୍ଥର। ଧରାଯାଉ ଡାକ୍ତର ବୃତ୍ତିର ମଣିଷଟିଏ ଭାବେ ଅଧ୍ୟାପକର ଜୀବନ କେତେ ଭଲ, କେତେ ଆରାମ। ଖରା ଛୁଟି, ଦୁର୍ଗାପୂଜା ଛୁଟି ଓ ଆହୁରି କେତେ ଛୁଟି ସେମାନଙ୍କୁ ମିଳୁଛି। ସେହିପରି ଅଧ୍ୟାପକ ବୃତ୍ତିର ମଣିଷଟିଏ ଭାବେ ଡାକ୍ତରୀ ବୃତ୍ତିର ମଣିଷ ପାଖେ କେତେ ଅଧିକା ଟଙ୍କା। ଏମିତି ଆମେ ଅନ୍ୟ ସହ ତୁଳନା କରୁ କରୁ ଆମର ନିଜର ବୃତ୍ତିରେ ଥିବା ସକାରାତ୍ମକ ଦିଗଟିକୁ ଆମେ ଦେଖି ନ ପାରିଥାଉ। ଆମକୁ ଅନ୍ୟର ପୁଅ ଝିଅମାନଙ୍କୁ ଦେଖିଲେ ଲାଗେ ସେମାନେ ଖୁବ୍ ମାର୍ଜିତ, ଖୁବ୍ ସଂସ୍କାରୀ ଓ ବାପା ମାଙ୍କର ବାଧ୍ୟ ସନ୍ତାନ। ପିଲାମାନଙ୍କୁ ସେହିଭଳି ଲାଗେ ଅନ୍ୟମାନଙ୍କର ଅଭିଭାବକ କେତେ ଯତ୍ନଶୀଳ, କେତେ ଦାୟିତ୍ୱମାନ ସେମାନଙ୍କର ପିଲା ପାଇଁ। ଅନ୍ୟର ବୋହୂ, ଅନ୍ୟର ଜ୍ୱାଇଁ, ଅନ୍ୟର ସ୍ୱାମୀ, ଅନ୍ୟର ସ୍ତ୍ରୀ ସବୁବେଳେ ନିଜଠାରୁ ଭଲ ଲାଗିଥାନ୍ତି। ଆଉ ସାମାଜିକ ଗଣମାଧ୍ୟମର ଫଟୋ ଇତ୍ୟାଦିକୁ ଦେଖିଲେ ଆଗେ ଅନ୍ୟମାନେ ଆମଠାରୁ ବହୁତ ସୁଖୀ। ନିଜର ପରିବାର, ଗାଁ, ସହର ତୁଳନାତ୍ମକ ଭାବେ ଆମକୁ ଅଧିକାଂଶ ସମୟରେ ଭଲ ଲାଗେ ନାହିଁ। ଆଜିର ପିଲାମାନଙ୍କୁ ତଥା ଅଭିଭାବକମାନଙ୍କୁ ଲାଗେ ପିଲାମାନଙ୍କର ଭବିଷ୍ୟତ ଓ ଜୀବନର ମାନ ଅପେକ୍ଷା ବିଦେଶରେ ଅଧିକ ଉତ୍ତମ। ଏହି ତୁଳନାତ୍ମକ ମନୋଭାବ ମନରେ ଅସନ୍ତୋଷ, ଈର୍ଷା ଓ କ୍ଷୋଭ ସୃଷ୍ଟି କରିଥାଏ। ସବୁବେଳେ ନିଜକୁ ଅନ୍ୟ ସହିତ ତୁଳନା କରିବା ଦ୍ୱାରା ଆମେ ହୀନମନ୍ୟତାର ଶିକାର ହୋଇଥାଉ। ଏହା ଆତ୍ମବିଶ୍ୱାସକୁ ନଷ୍ଟ କରିଥାଏ, ମନରେ ଏକ ନକାରାତ୍ମକ ମନୋଭାବ ଆଣିଥାଏ, ଆମ ଜୀବନକୁ ଗଭୀର ଦୁଃଖରେ ଭରି ଦେଇଥାଏ। ଦୂର ପାହାଡ଼ ସୁନ୍ଦର, ପାଖକୁ ଗଲେ କର୍କଶ ଶିଳାଖଣ୍ଡ, କିନ୍ତୁ ସେହି ଦୂର ପାହାଡ଼ର ସମ୍ମୋହନ ଆମକୁ ପାଟବଣା କରିଦେଇଥାଏ। ଆମେ କେବେ ଚିନ୍ତା କରିନଥାଉ ସେହି ସମ୍ପର୍କ, ଘର ବା ଚାକିରିର ସଫଳତା ପଛର କାହାଣୀଟିକୁ। କେତେ ବିନିଦ୍ର ରାତିର ସାହିର

ଲେଖାଯାଇଥାଏ ସେ ପୃଷ୍ଠା କେତେ ତ୍ୟାଗ ଓ ପରିଶ୍ରମର ରଙ୍ଗରେ ରୂପ ନେଇଥାଏ ସେ ସ୍ୱପ୍ନ। ଅନ୍ୟର ପୃଥିବୀକୁ ଦେଖି ଈର୍ଷା କ୍ଷୋଭ ଓ ଉଦାସୀନତାରେ ଭିଜିବା ଅପେକ୍ଷା ନିଜର ହାତ ପାନ୍ତାରେ ଥିବା ପୃଥିବୀକୁ ସବୁଜିମାରେ ଭରିବାକୁ ଚେଷ୍ଟା କଲେ ଯାଇ ଆମେ ସୁଖୀ ହୋଇପାରିବା।

ଶ୍ରୋତାବନ୍ଧ, ପୁଣ୍ୟ ଅର୍ଜନ ନାମରେ ପରିବେଶ ପ୍ରଦୂଷଣ ଆମ ଦେଶରେ ନୂଆ କଥା ନୁହେଁ। ପର୍ବପର୍ବାଣି ପାଳନର ଶୈଳୀରେ ପରିବର୍ତ୍ତନ ଆସିବା ଯୋଗୁଁ ବିଭିନ୍ନ ପ୍ରକାର ପ୍ରଦୂଷଣ ସୃଷ୍ଟି ହେଉଛି। ମାନବ ସଭ୍ୟତା ଆରମ୍ଭ ସମୟରୁ ଧର୍ମ ଓ ସଂସ୍କୃତି ମଣିଷ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିଆସିଛି। ଭାରତୀୟ ସଂସ୍କୃତିରେ ବିଶେଷ କରି ସନାତନ ଧର୍ମରେ ପ୍ରକୃତିକୁ ଭଗବାନଙ୍କର ସାକ୍ଷାତ ରୂପ ଭାବେ ପୂଜା କରାଯାଇଥାଏ। ନଦୀ, ପର୍ବତ, ବୃକ୍ଷଲତା, ସୂର୍ଯ୍ୟ, ବାୟୁ, ଅଗ୍ନି ଏହିସବୁକୁ ଆମେ ଦେବତା ଜ୍ଞାନ କରି ପ୍ରଣାମ କରୁ, ପୂଜା କରୁ। କିନ୍ତୁ କାଳକ୍ରମେ ଜନସଂଖ୍ୟା ବୃଦ୍ଧି, ଆଧୁନିକୀକରଣ ଏବଂ ଉତ୍ସବର ଅତ୍ୟଧିକ ବାହ୍ୟ ଆଡ଼ମ୍ବର ଯୋଗୁଁ ଆମର କେତେକ ଧାର୍ମିକ ଅଭ୍ୟାସ ଅଜାଣତରେ ପରିବେଶ ପ୍ରଦୂଷଣର କାରଣ ସାଜିଛି। ପବିତ୍ର ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ପ୍ରକୃତିର ସୁରକ୍ଷା କରିବା ପରିବର୍ତ୍ତେ ଆମେ ପ୍ରକୃତିକୁ ପ୍ରଦୂଷିତ କରିଚାଲିଅଛୁ। ଏହି ସମସ୍ୟା ପ୍ରତି ସଚେତନ ହେବା ଏବଂ ପରମ୍ପରା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ଆଜିର ସମୟରେ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଥିବା ବେଳେ ଆମେ ସମସ୍ତେ ଏହାକୁ ଉପେକ୍ଷା କରି ଚାଲିଛୁ। ପ୍ରଦୂଷଣ ମୁକ୍ତ ପରିବେଶ ଆମର ସାମାଜିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ଆମର ଧାର୍ମିକ ରୀତିନୀତି, ପରମ୍ପରା ଏବଂ ପରିବେଶ ମଧ୍ୟରେ ଥିବା ସମ୍ପର୍କକୁ ଆମେ ସମସ୍ତେ ବୁଝିବା ଉଚିତ। ଧାର୍ମିକ ରୀତିନୀତି ଯୋଗୁଁ ମୁଖ୍ୟତଃ ଚାରୋଟି ସ୍ତରରେ ପରିବେଶ ପ୍ରଭାବିତ ହୋଇଥାଏ। ସେଗୁଡ଼ିକ ହେଲା ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ମୃତ୍ତିକା ପ୍ରଦୂଷଣ। ଧାର୍ମିକ କାର୍ଯ୍ୟକଳାପ ଯୋଗୁଁ ସବୁଠାରୁ ବେଶି ଜଳାଶୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ। ପ୍ରତ୍ୟେକ ଘର ହେଉ ବା ମନ୍ଦିର ହେଉ, ଏଠାରେ ବାହାରୁଥିବା ଫୁଲ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ନଦୀରେ ବିସର୍ଜନ ଏକ ସାଧାରଣ କଥା। ଏହା ବ୍ୟତୀତ ଗଣେଶ ପୂଜା, ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜାରେ ବ୍ୟବହୃତ ମୂର୍ତ୍ତି ପୂଜା ଓ ହୋମ ସାମଗ୍ରୀକୁ ନଦୀରେ ବିସର୍ଜନ କରାଯାଇଥାଏ। ପୂର୍ବରୁ ମୂର୍ତ୍ତିଗୁଡ଼ିକ କେବଳ ମାଟିରେ ତିଆରି ହେଉଥିଲା, ଯାହା ଜଳରେ ସହଜରେ ମିଶିଯାଉଥିଲା। କିନ୍ତୁ ଆଜିକାଲି ମୂର୍ତ୍ତି ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜଳରେ ମିଶିବା ଦ୍ୱାରା ଜଳଚର ଜୀବ ତଥା ସେ ପାଣିକୁ ବ୍ୟବହାର କରୁଥିବା ଅନ୍ୟାନ୍ୟ ଜୀବଜନ୍ତୁ ଓ ମଣିଷ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ପୂଜା ଶେଷରେ ବାସି ଫୁଲ ପତ୍ର, ପଲିଥିନ୍, ବ୍ୟାଗ୍, କାଗଜ, ତେଲ ଓ ଘିଅର ବୋତଲ ପାଣିକୁ ଫିଙ୍ଗିଦେବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଏପରିକି ନଦୀର ବିଭିନ୍ନ ସମୟରେ ଶହ ଶହ ଲିଟର ଘିଅ ଜଳାଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ଜଳକୁ ପ୍ରଦୂଷିତ କରିବା ସହିତ ଜଳଜୀବର ମୃତ୍ୟୁର କାରଣ ହୋଇଥାଏ। ଭକ୍ତି କେବେ ହେଲେ କୋଳାହଳପୂର୍ଣ୍ଣ ହେବା ଉଚିତ ନୁହେଁ, କିନ୍ତୁ ଆଧୁନିକ ସମାଜରେ ଡିଜେର ଉତ୍ସବ ପାଳନ ଏକ ଫ୍ୟାସନରେ ପରିଣତ ହୋଇଛି। ସମସ୍ତେ ମନେ କରୁଛନ୍ତି ବିନା ଡିଜେରେ ଉତ୍ସବ ପାଳନ ନିରର୍ଥକ ଅଟେ। ସରକାରୀ ନିୟମ ଅନୁସାରେ ଶବ୍ଦର ସୀମା 55 ଡେସିବୁଲ ରହିବା କଥା, କିନ୍ତୁ ଡିଜେ ଦ୍ୱାରା 100 ଡେସିବୁଲରୁ ଅଧିକ ହୋଇ ଶବ୍ଦ ପ୍ରଦୂଷଣର କାରଣ ହୋଇଥାଏ। ଦୀପାବଳି, ରାବଣ ପୋଡ଼ି ତଥା ଅନ୍ୟାନ୍ୟ ଉତ୍ସବରେ ଅତ୍ୟଧିକ ଶବ୍ଦ ସମ୍ପନ୍ନ ଫୋଟକା ଫୁଟାଇବା ଦ୍ୱାରା ଶବ୍ଦ ପ୍ରଦୂଷଣ ସହିତ ବାୟୁ ପ୍ରଦୂଷଣ ମଧ୍ୟ ହୋଇଥାଏ। ପୂଜା ପର୍ବାଣୀରେ ଆୟୋଜିତ ଭୋଜିଭାତରେ ବ୍ୟବହାର ହେଉଥିବା ଥର୍ମୋକଲ୍ ଥାଳି, ପ୍ଲାଷ୍ଟିକ୍ ଗ୍ୟାସ୍, ପ୍ଲାଷ୍ଟିକ୍ ବୋତଲ ଆଦି ମୃତ୍ତିକା ପ୍ରଦୂଷଣର କାରଣ ହୋଇଥାଏ। ଏଣୁ ଶ୍ରୋତାବନ୍ଧୁ, ଆମେ ଯଦି ପ୍ରକୃତରେ ଭଗବାନଙ୍କୁ ଭକ୍ତି କରୁ, ତେବେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ସୁନ୍ଦର ପୃଥିବୀକୁ ନଷ୍ଟ କରିବାର ଆମର କୌଣସି ଅଧିକାର ନାହିଁ, କାରଣ ଧର୍ମ ଆମକୁ ରକ୍ଷା କରିବା ଶିଖାଇଥାଏ, ବିନାଶ ନୁହେଁ। ଆମର ଆଧ୍ୟାତ୍ମିକ ଚେତନା ସେତିକିବେଳେ ସାର୍ଥକ ହେବ ଯେତେବେଳେ ଆମେ ଆମର ପ୍ରକୃତିକୁ ସ୍ୱଚ୍ଛ ଏବଂ ସବୁଜ ରଖିପାରିବା। ସ୍ୱଚ୍ଛ ପରିବେଶ ସୃଷ୍ଟି ହିଁ ଈଶ୍ୱରଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧା।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଆଜିର ଦିନର ଇତିହାସର ଘଟଣାବଳୀ ସମ୍ପର୍କରେ। 1739 ସେପ୍ଟେମ୍ବର 23ରେ ରୁଷ ଓ ତୁର୍କୀ ମଧ୍ୟରେ ବେଲଗ୍ରାଡ୍ ସନ୍ଧି ସ୍ୱାକ୍ଷରିତ ହୋଇଥିଲା। 1929 ସେପ୍ଟେମ୍ବର 23ରେ ବାଲ୍ୟ ବିବାହକୁ ନିଷେଧ କରି ବ୍ରିଟିଶ ସରକାର ଭାରତରେ ଶାରଦା ଆଇନ ପ୍ରଚଳନ କରିଥିଲେ। 1965 ସେପ୍ଟେମ୍ବର 23ରେ ଭାରତ ପାକିସ୍ତାନ ମଧ୍ୟରେ ସଂଗଠିତ ଯୁଦ୍ଧର ବିରତି ଘୋଷଣା କରାଯାଇଥିଲା। 2009 ସେପ୍ଟେମ୍ବର 23ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ 7ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପିତ କରିଥିଲା। 1935 ଆଜିର ଦିନରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ପ୍ରେମ ଚୋପ୍ରା ଜନ୍ମଗ୍ରହଣ କରିଥିଲେ।

ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ସ୍ଥାନୀୟ ଖବର। ନୂଆପଡ଼ା ଜିଲ୍ଲାସ୍ଥିତ ନାର୍କୋ ସମନ୍ୱୟ କେନ୍ଦ୍ର ମେକାନିଜମ୍ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଲ୍ଲାମୁଣ୍ଡା ବ୍ଲକର ତେରସିଙ୍ଗାଠାରେ ମା' ମାଣିକେଶ୍ୱରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନରେ ନୂଆପଡ଼ା ଜିଲ୍ଲାର ମିଶନ ଜିରୋ ୱେଷ୍ଟଡମ୍ପିଂ ଅଭିଯାନ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ଆବର୍ଜନା ପକାଯାଇଥିବା ଛୋଟ ଛୋଟ ସ୍ଥାନଗୁଡ଼ିକ ଚିହ୍ନଟ କରି ସଫେଇ କରିବା ସହିତ ଆବର୍ଜନା ନିକ୍ଷେପ ଜଳାଇବା ଓ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ପ୍ରବର୍ତ୍ତନମୂଳକ ପଦକ୍ଷେପ ନିଆଯାଇଛି। ବୋର୍ଡିନ୍ ବ୍ଲକ ଅଧୀନସ୍ଥ ନାଗପଡ଼ାଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗର ସଦୁପଯୋଗ କରି ପ୍ରବାସକୁ ଏଡ଼ିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଦୀର୍ଘ 3.5 ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର କଳାହାଣ୍ଡି ଜିଲ୍ଲାର 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।

ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ 23 ଓ 24 ତାରିଖକୁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। 23 ତାରିଖରେ କୋରାପୁଟ, ଗଜପତି, ଗଞ୍ଜାମ, କଟକ, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ 40ରୁ 50 କିଲୋମିଟର ବେଗରେ ପବନ ବୋହିପାରେ। ସେହିପରି 24 ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତୋଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବୋହିପାରେ।

ଶ୍ରୋତାବନ୍ଧୁ, ଜୀବନକୁ ନେଇ କୁହାଯାଏ ଲାଇଫ୍ ମିନ୍ସ କମ୍ପ୍ରମାଇଜ୍, ଅର୍ଥାତ୍ ଜୀବନ ମାନେ ବୁଝାମଣା। ଏହି ବୁଝାମଣାର ଆରମ୍ଭ ହୋଇଥାଏ ଭଲ ପାଇବା, ଯାହା ଆମ ହୃଦୟ ଆମ ମନକୁ କରିଥାଏ ସୁନ୍ଦର। ଆମ ଭିତରେ ସମସ୍ତଙ୍କ ପ୍ରତି ଭଲ ପାଇବା ରହିଲେ ଆମର ନିଜର ମଙ୍ଗଳ ହେବା ସହିତ ପାଖ ଲୋକର ମଧ୍ୟ ମଙ୍ଗଳ ହୋଇଥାଏ। ତେଣୁ ଯେତେ ଦୁଃଖ କଷ୍ଟ ଆସିଲେ ବି ସମସ୍ତଙ୍କୁ ଭଲ ପାଇବା ବାଣ୍ଟିବା ଯଦି ଶିଖିଯିବା, ତେବେ ଜୀବନ ନିଶ୍ଚିତ ଭାବରେ ଆମ ପାଇଁ ଗୀତଟିଏ ହୋଇଯିବ। ଏହି କଥା ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି ଓ ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହି କାମନା କରୁଛି। ଉପସ୍ଥାପନରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ସଞ୍ଚାର ଗୀତ, ପରିବେଷଣ କରିବେ ନାରାୟଣ ଦାସ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ବିଜୟ କୁମାର ନାୟକ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସଙ୍ଗୀତା ଗୋସାଇଁ, ମୀନା ମହାପାତ୍ର ଏବଂ ଉପେନ୍ଦ୍ର କୁମାର ମିଶ୍ର। ଚଷାର କଥା ଦିନ 1:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଦିନ 1:20 ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଏବଂ FM ମାଧ୍ୟମରେ 100.3 MHz ଓ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିବେ ଶିଳ୍ପୀ ନାରାୟଣ ଦାସ ଓ ସାଥୀ।

0: ବାବୁ ହେଉଛେ ନାମ ସଂକୀର୍ତ୍ତନ ମଣ୍ଡଳ ମଣ୍ଡଳରେ ଭଗବାନ ବିରାଜମାନ
1: କରିଛନ୍ତି
0: ଶ୍ରୁତାବକ୍ତ ପ୍ରସନ୍ନକର୍ତ୍ତା ଜ୍ଞାନୀ ସାଧୁ ଉପସ୍ଥିତ ଅଛନ୍ତି ବାବୁ ତାଙ୍କ ଚରଣ ତଳରେ ମନ ରଖି ଓଁକାର କ୍ଷରି ଜଗତରେ ବାବୁ।

କୃଷ୍ଣଚନ୍ଦ୍ର ଯେତେବେଳେ ଜନ୍ମ ହେଇଛନ୍, ହଁ, କଂସ ରାଜା ଶୁଣିଲେ ଆର୍ ତାଙ୍କୁ ଭୟ ହେଲା ବାବୁ, ବୋଇଲା ଯେ କୃଷ୍ଣ କରି କିଏ ମାରବା, ଆର୍ ମାରବା ଲୋକ ତ ନାଇଁ ନ, ସେ ଯେତେବେଳେ ଜନ୍ମ ହେଇଛନ୍ ତାର ଜୀବନ ବହୁତ ଡରଲା। ସେ କହିଲେ କାହାକୁ, ଅଷ୍ଟମୂଳକୁ କହିଲେ, ଅଷ୍ଟମୂଳ ଆର୍ କେନ୍ତା କର୍ମା, ଆର୍ କୃଷ୍ଣ ଯଦି ନେଇ ମରବା ବୋଇଲେ ମତେ ସେ ମାରବା, ଇଥିର ବିଚାର କହ ବୋଇଲେ, ଯେତେବେଳେ ଅଷ୍ଟମୂଳ କହିଲେ ହଁ ପୁତନାକୁ ଯଦି ବି ପଠାମା ବୋଇଲେ ଆମେ ପୁତନା ଯେଉଁକୁ ସୁବର୍ଣ୍ଣ ଥାଳିରେ ଲଡୁ ଧରିକିରି ବିଷଟା ସ୍ତନରେ ଯେନିକି ମାନେ ବିଷ ଧରିକରି ଯିବା, ଆର୍ କୃଷ୍ଣଚନ୍ଦ୍ରକୁ ପିଆଇ ଦେବା ବୋଇଲେ ଆର୍ କୃଷ୍ଣଟା ମରିଯିବେ ବୋଲିକିରି କହିଲେ। ହଁ, ଏଇ ସମୟରେ କିଏ ଇଟା ପୁତନା ଦଉଛନ୍ ବାବୁ, ହଁ, ଅମଙ୍ଗ।

ଯେତେବେଳେ ଦେଇଦେଲେ ଯଶୋଦା ବାବୁ ଅସୁରୀ ଧରିକରି ହସୁଛନ୍, ଇଥର ତାହାକୁ ମାରିଦେମି ବୋଲିକରି, ବୁଝୁଛୁ ବାବୁ? କୃଷ୍ଣ କାଣା କଲେ?

ପ୍ରଚାର କଲ ଲୋକଗୀତ କ୍ରମରେ ସଞ୍ଚାର ଗୀତ ଶିଳ୍ପୀ ପରିବେଷଣ କରୁଥିଲେ ନାରାୟଣ ଦାସ ଓ ସାଥୀ ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବିଜୟ କୁମାର ନାୟକ, ଗୀତ ରଚନା କରିଛନ୍ତି ସୁରାଂଶୁ ପଟ୍ଟନାୟକ।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ସଙ୍ଗୀତା ଗୋସାଇଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଡକ୍ଟର ଅସିତ କବି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ମୀନା ମହାପାତ୍ର, ଗୀତ ରଚନା କରିଛନ୍ତି ସୁଭାଷ ଚନ୍ଦ୍ର ବିସି।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦତକଣ୍ଠରେ ଗାଇଛନ୍ତି ଉପେନ୍ଦ୍ର କୁମାର ମିଶ୍ର ଓ ମୀନା ମହାପାତ୍ର। ଗୀତ ରଚନା କରିଛନ୍ତି ସୁରେଶ ବଳବନ୍ତ ରାୟ।

0: ପ୍ରଚାର କଲ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣ। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁକେଶ କୁମାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ଗୀତର ସୁରରେ ଲୁଚିଥାଏ ମନର ଅକୁହା କଥା। କିଛି ସ୍ମୃତି ଗୀତ ହୋଇ ଜୀବନସାରା ମନରେ ବାଜେ। ମନ ଯେତେବେଳେ କଥା କହିପାରେନି ସେତେବେଳେ ଗୀତ ତାର ଭାଷା ହୋଇଯାଏ। ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଶକ୍ତିରୂପା ଗୀତ ପସରାର ଅନ୍ୟ ଏକ ଅଧ୍ୟାୟକୁ। ଆଜିର ଉପସ୍ଥାପନରେ ମୁଁ ଅଛି ଅନୁରାଧା ମିଶ୍ର।

ଶ୍ରୋତା ଭଉଣୀ, ଆଜି ମଧ୍ୟ ଆମ ପାଖରେ ଅଛି ସୁନ୍ଦର ଗୀତର ଗୁଲଦସ୍ତା, ଯେଉଁଟାକି ଆପଣଙ୍କ ମନକୁ ଛୁଇଁଯିବ ଓ ଆପଣଙ୍କ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଦେବ।

ଶ୍ରୋତା ଭଉଣୀ, ସୁର ମିଶିଲେ ଗୀତ ହୁଏ, ଭାବ ମିଶିଲେ ସମ୍ପର୍କ ଗଢ଼ି ଉଠେ, ସୁରରେ ଭାବ, ଭାବରେ ପ୍ରେମ, ଏ ହେଉଛି ଗୀତର ସୌନ୍ଦର୍ଯ୍ୟ।

ବର୍ଷାର ଟୋପା, ମାଟିର ଗନ୍ଧ ଓ ମନର ସୁର ସବୁ ମିଶି ହୁଏ ଏକ ସୁନ୍ଦର ଗୀତ। ବର୍ଷାର ପ୍ରତ୍ୟେକ ବୁନ୍ଦା ମାଟିର ହସ ଓ ମନର ଖୁସି ନେଇ ଆସେ। ବର୍ଷା ଆସିଲେ ମାଟିର ଗନ୍ଧରେ ପୁରୁଣା ସ୍ମୃତି ପୁଣି ଜୀବନ୍ତ ହୋଇଯାଏ।

କଳା ମେଘ ଯେତେ ଘନ ହେଉ ପଛେ ବର୍ଷା ପରେ ଆକାଶ ହୁଏ ନିର୍ମଳ। ବର୍ଷା ଖାଲି ଆକାଶରୁ ଝରେ ନାହିଁ, ଏହା ପ୍ରକୃତିର ହୃଦୟରୁ ଝରିଥାଏ। ବର୍ଷାର ଟୋପାରେ ପ୍ରକୃତି ଗାଏ ଏକ ମଧୁର ଗୀତ। ସେହି ଗୀତର ତାଳେ ତାଳେ ନାଚି ଉଠେ ସମଗ୍ର ସଂସାର।

ବର୍ଷା ମାଟିକୁ ସବୁଜ କରେ ଆଉ ସ୍ମୃତିକୁ ଅଧିକ ସୁନ୍ଦର କରେ। ବର୍ଷା ଋତୁ ପ୍ରକୃତିର ହସର ଏକ ସୁନ୍ଦର ଅଧ୍ୟାୟ। ମେଘ ଯେତେବେଳେ କାନ୍ଦେ, ଧରା ସେତେବେଳେ ହସି ଉଠେ। ବର୍ଷା ହେଉଛି ଆକାଶ ଓ ଧରାର ମିଳନର ମଧୁର ସୁର।

ବର୍ଷା ହେଉଛି ପ୍ରକୃତିର ଆକାଶରୁ ଧରାକୁ ଲେଖା ଏକ ପ୍ରେମପତ୍ର। ବର୍ଷା ବୁନ୍ଦା ଛୋଟ ହେଲେ ମଧ୍ୟ ତାହାରେ ଲୁଚିଥାଏ ଜୀବନର ବଡ଼ ସନ୍ଦେଶ। ବର୍ଷା ଆସିଲେ ଶୁଖିଲା ମାଟି ହସେ, ଚାଷୀର ମନ ଆଶାରେ ଭରିଯାଏ। ମେଘର ଗର୍ଜନ ବର୍ଷାର ଝରଣ ଓ ମାଟିର ବାସ୍ନା ପ୍ରକୃତିର ଅନନ୍ୟ ସଙ୍ଗୀତ। ବର୍ଷା ବୁନ୍ଦାରେ ପ୍ରକୃତି ଲେଖେ ନୂଆ ଜୀବନର କାହାଣୀ।

ଶ୍ରୋତା ଭଉଣୀ, ସମୟ କାହା ପାଇଁ ଅପେକ୍ଷା କରେ ନାହିଁ, ତେଣୁ ସମୟର ମୂଲ୍ୟ ବୁଝିବା ଉଚିତ। ସମୟ ଏମିତି ଏକ ଧନ ଯାହା ଥରେ ଚାଲିଗଲେ ଆଉ ଫେରି ଆସେ ନାହିଁ। ଏ ଯେମିତି ଦେଖନ୍ତୁ ନା, ଆପଣମାନଙ୍କ ସହ କଥା ହେଉ ହେଉ ସମୟ କେତେବେଳେ ସରିଆସିଲାଣି, ତେବେ ଆପଣମାନଙ୍କ ମତାମତ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7661, ଜିଲ୍ଲା କଳାହାଣ୍ଡି। ଶ୍ରୋତା ଭଉଣୀ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ବର୍ତ୍ତମାନ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆପଣମାନେ ବର୍ଷା ଋତୁକୁ ଉପଭୋଗ କରନ୍ତୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା ମିଶ୍ର। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: 50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଯୁବବର୍ଗଙ୍କ ସହଯୋଗ କ୍ରମେ 2047 ପୂର୍ବରୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ବ୍ରିକ୍ସ ଟିକସ ମୁଖ୍ୟ ପ୍ରଶାସକଙ୍କ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପୂରିଲା 8 ବର୍ଷ। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ଲୋକାଭିମୁଖୀ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49

0: କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ପୂର୍ବରୁ ଯୁବବର୍ଗଙ୍କ ସହଯୋଗ କ୍ରମେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଭଦୋଦରାସ୍ଥିତ ମହାରାଜା ସୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି।
1: ବର୍ଷ 2047 ତକ ବିକଶିତ ଭାରତ କେ ନିର୍ମାଣ କେ ରାଷ୍ଟ୍ରୀୟ ଲକ୍ଷ୍ୟ କୁ ଲେକର ଦେଶବାସୀ ଆଗେ ବଢ଼ ରହେ ହେଁ। ଏସା ଭାରତ ଯାହା ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାଏ ସଭି ତକ ପହଞ୍ଚେ। ଏସା ଭାରତ ଯାହା ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ କା ଉପଯୋଗ ମାନବ କଲ୍ୟାଣ କେ ଲିଏ ହୋ।
0: ଦେଶର ବିଭିନ୍ନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ପରିବର୍ତ୍ତନ ଘଟୁଛି। ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ସରକାର ବହୁମୁଖୀ ବିକଳ୍ପ ପଦକ୍ଷେପ ଆପଣାଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବ୍ୟାପକ ଅଂଶଗ୍ରହଣକୁ ରାଷ୍ଟ୍ରପତି ସ୍ୱାଗତ କରିଛନ୍ତି। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ ସହ ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆଗାମୀ କିଛି ବର୍ଷ ମଧ୍ୟରେ ବହୁପକ୍ଷୀୟ ଟିକସ ବ୍ୟବସ୍ଥା ନେଇ ଗ୍ରହଣ କରାଯାଉଥିବା ନିଷ୍ପତ୍ତି ଭବିଷ୍ୟତର ସୀମାପାର ଟିକସ ପ୍ରକ୍ରିୟାକୁ ଏକ ରୂପରେଖ ପ୍ରଦାନ କରିବ। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ଟିକସ ମୁଖ୍ୟ ପ୍ରଶାସକଙ୍କ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବିକାଶଶୀଳ ଅର୍ଥନୀତି ତଥା ଟିକସ ଉତ୍ସକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନିରପେକ୍ଷ ତଥା ନିରନ୍ତରତା ପାଇଁ ଦୃଷ୍ଟିକୋଣ ରହିବା ଆବଶ୍ୟକ। ପ୍ରଯୁକ୍ତିବିଦ୍ୟା, ପ୍ରଶାସନ ଓ ଲୋକସମ୍ପର୍କ ଏହି 3ଟି କ୍ଷେତ୍ର ଆଧାରରେ ସମ୍ମିଳନୀର ଆୟୋଜନ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ତେଲଙ୍ଗାନାର ରାସ୍ତାକଡ଼ ବିକାଳୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜରିଆରେ ବଡ଼ ରୂପାନ୍ତରଣ ଆଣିପାରିଛି। ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ମାର୍ଚ୍ଚ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୌଣସି ଅମାନତ ବିନା ହିତାଧିକାରୀଙ୍କୁ 10,000, 20,000 ଏବଂ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ତେଲଙ୍ଗାନାର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏହାକୁ କାର୍ଯ୍ୟକାରୀ କରିବାରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ରାଜ୍ୟ 4,47,000 ବୁଲା ବିକାଳୀଙ୍କୁ 1,240 କୋଟି ଟଙ୍କା ପ୍ରଦାନ କରିବାରେ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରୁ 65% ସ୍ଥାନୀୟ ମହିଳା ଆର୍ଥିକ ସୁବିଧା ପାଇ ଜାତୀୟ ହାରଠାରୁ ଆଗରେ ଅଛନ୍ତି। ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭିତରେ ସମ୍ପୃକ୍ତ ବୁଲାବିକାଳୀଙ୍କୁ ଯୋଡ଼ାଯିବା ପରେ ସେମାନଙ୍କର ପାରିବାରିକ ଆୟ 20%ରୁ ଅଧିକ ବୃଦ୍ଧି ପାଇଥିବାରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ପ୍ରଶଂସା କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 8 ବର୍ଷ ପୂରଣ ହୋଇଛି। 2018 ସେପ୍ଟେମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ସେବା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଦ୍ୟାବଧି ଆୟୁଷ୍ମାନ ମନ୍ଦିରକୁ 500 କୋଟିରୁ ଅଧିକ ଥର ରୋଗୀ ସେବା ପାଇଁ ଯାଇଛନ୍ତି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ କରିଥିବା ଏହା ପ୍ରତିପାଦନ କରୁଛି। ଆମ ସମ୍ବାଦଦାତା ଜଣାଇଛନ୍ତି, 48,54,00,000 ଅଧିକ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ଅନେକ ନିୟୁତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିଛି। ଏହି ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ହିତାଧିକାରୀଙ୍କ ପରିବାରଗୁଡ଼ିକୁ ଆର୍ଥିକ ସୁରକ୍ଷା ମଧ୍ୟ ଦେଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏହି ଯୋଜନା ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି। ସେ ପୁଣି କହିଛନ୍ତି, ପ୍ରତ୍ୟେକ

0: ନାଗରିକଙ୍କୁ ବିନା ଆର୍ଥିକ ବୋଝରେ ମର୍ଯ୍ୟାଦାର ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସରକାର ସୁନିଶ୍ଚିତ କରିଛନ୍ତି। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସନ୍ତା 28-30 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଡାକରାରେ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ପ୍ରସ୍ତାବିତ ଧର୍ମଘଟଗୁଡ଼ିକୁ ସ୍ଥଗିତ ରଖିବା ପାଇଁ କର୍ମଚାରୀ ସଂଘକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଦେଶବ୍ୟାପୀ ଆଜି 11ତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ସେପ୍ଟେମ୍ବର ମାସ 23 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ରୋଗମୁକ୍ତ ଜୀବନଶୈଳୀ ପାଇଁ ଆୟୁର୍ବେଦ ଆପଣାଇବା ଦରକାର। ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ, ଗଭୀର ନିଦ୍ରା, ଯୋଗ ଓ ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସୁସ୍ଥ ଜୀବନ ଆପଣାଇବା ଲାଗି ଏକ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କର ଘର ହେଉଛି ସ୍ୱାସ୍ଥ୍ୟସେବାର ପ୍ରଥମ କେନ୍ଦ୍ର ଏବଂ ସୁସ୍ଥ ଜୀବନଶୈଳୀ ହେଉଛି ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ଯାଦବ କହିଛନ୍ତି। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ମାନସିକ ଅବସାଦ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିବନ୍ଧକ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଆୟୁଷ କ୍ଷେତ୍ରକୁ ଗତ 12 ବର୍ଷ ମଧ୍ୟରେ ସରକାର ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୁଜରାଟର ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ବାର୍ତ୍ତା ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଓ ଅଂଶୀଦାର ଅଂଶଗ୍ରହଣ କରିଛନ୍ତି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆୟୁର୍ବେଦ ଆଧାରିତ ଜ୍ଞାନ ଆଦାନ ପ୍ରଦାନ ତଥା ସହଯୋଗ ବୃଦ୍ଧି ନେଇ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଦିବସ ପାଳନ ଅବସରରେ ଶ୍ରୀ ଯାଦବ କହିଛନ୍ତି,
1: हमारे आयुष मंत्रालय ने जो थीम चुनी है वो है बेहतर कल के लिए आयुर्वेद। यानी कि अगर बुढ़ापे में भी अगर हम अच्छा स्वास्थ्य रखना चाहते हैं, जिंदगी हम वहां पर जीना चाहते हैं, तो अभी से आयुर्वेद और आयुष को योगा को अपनाइए।
0: କାର୍ଯ୍ୟକ୍ରମ ଅବସରରେ ଆୟୁର୍ବେଦ କ୍ଷେତ୍ରର ବିଶେଷଜ୍ଞଙ୍କ ଦ୍ୱାରା 6 ରିପୋର୍ଟ ଉପସ୍ଥାପନ କରାଯାଇଛି। ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳ ଖବର, ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଇ ଚାନୁ ତାଙ୍କର ପ୍ରଥମ ଏସିଆନ୍ ଗେମ୍ସ ପଦକ ହାସଲ କରିଛନ୍ତି। ସେ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ ଭାରତ 28 ବର୍ଷ ପରେ ଏହି ପଦକ ହାସଲ କରିଛି। ଏହି ବର୍ଗରେ ଉତ୍ତର କୋରିଆ ସ୍ୱର୍ଣ୍ଣ ଓ ଇଣ୍ଡୋନେସିଆକୁ କାଂସ୍ୟ ପଦକ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ସଫଳତା ପାଇଁ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଯୁବବର୍ଗଙ୍କ ସହଯୋଗ କ୍ରମେ 2047 ପୂର୍ବରୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ବ୍ରିକ୍ସ ଟିକସ ମୁଖ୍ୟ ପ୍ରଶାସକଙ୍କ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପୁରିଲା 8 ବର୍ଷ। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ଲୋକାଭିମୁଖୀ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ। ସମ୍ବାଦ ଶେଷ ହେଲା।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅନୁଭା ରହତ୍କି ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. President Draupadi Murmu says youth efforts will propel India to a developed nation before 2047. Finance Minister Nirmala Sitharaman inaugurates BRICS tax heads meeting in Delhi. Calls for stronger BRICS voice in global tax negotiations. Indian Railways commissions coverage 4.0 for the first time on South Central Railway. Ayushman Bharat Pradhan Mantri Jan Arogya Yojana marks 8 years of transforming public healthcare access across India. External Affairs Minister Dr. S. Jaishankar discusses collaboration.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୂରିଲା 8 ବର୍ଷ। ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆରମ୍ଭ ହେବାର 5 ମିନିଟ୍ ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ବିରୋଧୀ ସଦସ୍ୟମାନେ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ଓ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କରିଥିଲେ। ଉପବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗୃହକୁ ମୁଲତବୀ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି ବୋଲି ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ବିଧାନସଭାରେ ସଦସ୍ୟ ପବିତ୍ର ସାଉତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି, ନୂଆ ଷ୍ଟାର୍ଟଅପ୍ ପାଇଁ 3091 ଆବେଦନ ହୋଇଛି। ଷ୍ଟାର୍ଟଅପ୍ଗୁଡ଼ିକର ମୂଲ୍ୟାୟନ ଓ ବିଭିନ୍ନ ପ୍ରକ୍ରିୟାରେ ସହଯୋଗ ପାଇଁ 12 ନୋଡାଲ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ 42 ଇନ୍କ୍ୟୁବେଟର ସହିତ ରାଜ୍ୟ ସରକାର ସମନ୍ୱୟ କରୁଛନ୍ତି। ବର୍ତ୍ତମାନ 714 ଷ୍ଟାର୍ଟଅପ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋହାହନ ଦିଆଯାଉଛି। ଏଥିସହିତ ଷ୍ଟାର୍ଟଅପ୍ଗୁଡ଼ିକୁ ବ୍ୟବସାୟ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ ପାଇଁ 45 ଜଣ ମେଣ୍ଟର ଉପଲବ୍ଧ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ 34 ମଡେଲ ମଣ୍ଡି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଧାନସଭାରେ କହିଛନ୍ତି। ବର୍ତ୍ତମାନ 4 ମଡେଲ ମଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କଟକରେ 2 ଏବଂ ପୁରୀ ଓ ଖୋର୍ଦ୍ଧାରେ 1 ଲେଖାଏଁ ମଣ୍ଡି ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 38 ମଡେଲ ମଣ୍ଡି ନିର୍ମାଣ ପାଇଁ 300 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବକୁ କ୍ୟାବିନେଟ୍ର ଅନୁମୋଦନ ମିଳିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ 62 ମଡେଲ ମଣ୍ଡି ବିକଶିତ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗୃହକୁ ଅବଗତ କରାଇଛନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ମୋଟ 22,27,713 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଗୃହରେ କହିଛନ୍ତି। ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାମନ୍ତ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ 2 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ 2962 ସମବାୟ ସମିତି, 35 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ 4 ପାଣି ପଞ୍ଚାୟତ ଭଳି ସଂସ୍ଥାକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ସମୁଦାୟ 21,87,085 ଆବେଦନ ମିଳିଛି। ସେଥିମଧ୍ୟରୁ 16,99,451 ଆବେଦନର କ୍ଷେତ୍ର ତର୍ଜମା ଶେଷ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ କହିଛନ୍ତି। ଯୋଗ୍ୟ ବିବେଚିତ ହୋଇଥିବା 717,790 ପରିବାରର 14,21,224

24 ଜଣ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି। କ୍ଷେତ୍ର ତର୍ଜମା ପରେ 981,661 ଜଣ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଆଜି 8 ବର୍ଷ ପୂରଣ ହୋଇଛି। 2018 ସେପ୍ଟେମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ

0: ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ସେବା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଅଦ୍ୟାବଧି ଆୟୁଷ୍ମାନ ମନ୍ଦିରକୁ 500 କୋଟିରୁ ଅଧିକ ଥର ରୋଗୀ ସେବା ପାଇଁ ଯାଇଛନ୍ତି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ କରିଥିବା ଏହା ପ୍ରତିପାଦନ କରୁଛି। ଆମ୍ବ ସମ୍ଭାଦଦାତା ଜଣାଇଛନ୍ତି 48 କୋଟି 54 ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଭୀର ଅବପାତ ଗତ 6 ଘଣ୍ଟା ଧରି 5 କିଲୋମିଟର ବେଗରେ ଗତି କରୁଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି। ରାତି ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଗଭୀର ଅବପାତର ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି। ଓଡିଆରଏଫ ଏବଂ ଏନଡିଆରଏଫ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଇସାରିଛୁ। 33 ଓଡିଆରଏଫ ଟିମ୍ ବର୍ତ୍ତମାନ 6 ଜିଲ୍ଲାରେ ଅବସ୍ଥାପିତ ହୋଇସାରିଛନ୍ତି। ଆହୁରି 9 ଟିମ୍ ଛତ୍ରପୁରରେ ଅଛନ୍ତି। ଯେଉଁଠି ଅଧିକ ଆବଶ୍ୟକ ପଡ଼ିବ ଆମେ ପଠାଇଦେବୁ।
0: ରାଜସ୍ୱ ସଚିବ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଗଜପତି ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର ଓ କଳାହାଣ୍ଡିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆପଡ଼ା ବଲାଙ୍ଗୀର କନ୍ଧମାଳ ପୁରୀ ଖୋର୍ଦ୍ଧା ଓ ନୟାଗଡ଼ରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ରଖାଯାଇଛି। ପ୍ରବଳ ବର୍ଷା ଓ ଗଭୀର ଅବପାତ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ସ୍ଥାନୀୟ ପାଣିପାଗ ସୂଚନା ଓ ପ୍ରଶାସନର ପରାମର୍ଶ ପ୍ରତି ସଚେତନ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍ରୁ 421 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଛତ୍ରପୁର ଗଞ୍ଜାମ ରଙ୍ଗେଲୁଣ୍ଡା ଚିକିଟି ବ୍ଲକ ଅଧୀନ ବିଭିନ୍ନ ମତ୍ସ୍ୟ ବିତରଣ କେନ୍ଦ୍ରରେ 1591 ଡଙ୍ଗାକୁ ସୁରକ୍ଷିତ ଭାବେ କୂଳରେ ରଖାଯାଇଛି। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀର ପ୍ରସ୍ତୁତି କରାଯିବା ସହ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟୟ ପ୍ରଶମନ ଦଳକୁ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ସମ୍ପର୍କରେ।
2: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ରେ ଯଦି ଆମେ ଦେଖିବା ଲାଷ୍ଟ 4-5 ବର୍ଷ ଭିତରେ ଓଡ଼ିଶାରେ ଗୁଡ଼େ କାମ କରାଯାଇଛି। ଆଉ ସବୁଠୁ ବେଶୀ ଯଦି ଆମେ କହିବା ଯେ କୋଉ ଡିପାର୍ଟମେଣ୍ଟ ବେଶୀ ରିଫର୍ମସ୍ କରିଛି, ସେଟା ଦେଖିବା ପାଇଁ ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ତାର ବେଶୀ ଅନଲାଇନ୍ ପ୍ରୋସେସ୍ ସେମାନେ କରିଛନ୍ତି। ବେସିକାଲି ଅନଲାଇନ୍ ଆପ୍ଲିକେସନ୍ ପାଇଁ ଗଭର୍ଣ୍ଣମେଣ୍ଟ ବେଶୀ ଚେଷ୍ଟା କରିଛନ୍ତି। ଯେମିତିକି ମୁଁ ଆପଣଙ୍କୁ ଏକ୍ସାମ୍ପଲ୍ ଦେବି ଯେ ଲେବର ESI ଡିପାର୍ଟମେଣ୍ଟର ଯେକୌଣସି ଲାଇସେନ୍ସ ପାଇଁ ଆଗରୁ ଅଫ୍ଲାଇନ୍ରେ ଆପ୍ଲାଏ କରିବା ପାଇଁ ପଡ଼ିଲା, ଏବେ ପରିଶ୍ରମ ପୋର୍ଟାଲ୍ ଡେଭଲପ୍ କରାହେଇକି ସେଥିରେ ଅନଲାଇନ୍ରେ ଫ୍ୟାକ୍ଟ୍ରି ଲାଇସେନ୍ସ ହଉ ଫ୍ୟାକ୍ଟ୍ରି ବାଲେ।
0: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ର ମୂଳ ଲକ୍ଷ୍ୟ ଉପରେ ସୂଚନା ଦେଉଥିଲେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସେକ୍ରେଟାରୀ ଜେନେରାଲ ସାତ୍ତ୍ୱିକ ସ୍ୱାଇଁ। ପ୍ରାଚୀନ ଜ୍ଞାନଧାରା ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଚଳିତ ବର୍ଷଠାରୁ ଜାତୀୟ ଆୟୁର୍ବେଦ ଦିବସକୁ ଆଜିର ଦିନରେ ପାଳନ କରିବା ଏକ ଐତିହାସିକ ଦିବସ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ। ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ।

ସମ୍ବାଦ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ସହ ଆୟୁର୍ବେଦକୁ ଆଧୁନିକ ଗବେଷଣା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଆୟୁର୍ବେଦକୁ ଆପଣାଇ ପ୍ରକୃତିର ସମନ୍ୱୟରେ ସୁସ୍ଥ ଜୀବନ ଓ ସୁନ୍ଦର ପୃଥିବୀ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଖାରବେଳ ଭବନ ପରିସରରେ ଆୟୋଜିତ 11ତମ ଆୟୁର୍ବେଦ ଦିବସକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ଏହି ଶିବିର ମାଧ୍ୟମରେ ଆୟୁର୍ବେଦ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୁରିଲା 8 ବର୍ଷ। ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ ବାଣୀ ଜୟରାମ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ସରାବି କଥାଚିତ୍ରରୁ। ଗାଇଛନ୍ତି ଆଶା ଭୋସଲେ, କିଶୋର କୁମାର ଓ ସାଥୀ। ଗୀତ ରଚନା କରିଛନ୍ତି ଫରୁଖ କୈସର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାପି ଲେହେରୀ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ମାନାଦେଙ୍କ କଣ୍ଠରେ ମେରା ନାମ ଜୋକର କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ନିରଜ, ସଙ୍ଗୀତ ଶଙ୍କର ଜୟକିଶନ।

ଖେଳର ମୁଖ୍ୟାଂଶ ଶୁଣିବେ ରାତି 10ଟାରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:20 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଗିରିଜା ଦେବୀଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ, ଏଥିରେ ରାଗ ଖୟାଲ ଅଭଗୀ ଓ କାନରା। ଏ ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5ଟାରେ, ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIET NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1378 ଭାଗ।

0: ଆଗକେ ଶୁଣି ଭବାନୀ ପାଟଣା
1: କମ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ ଆର୍ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ବାପା ଦିଅ 3000
5: କାହିଁକି
4: ମୋର ପକେଟ୍ ମନି
5: ଆରେ ଏବେ ମାତ୍ର 2000 କ୍ୟାସ୍ ଅଛି
4: ଆରେ ବାପା ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ ଡିଜିଟାଲ ପେମେଣ୍ଟ ଚଲାଓ ହେ ନୁହେଁ ହଁ ସିଧା UPI ରୁ ପେମେଣ୍ଟ କର ଏଇଟା ସହଜ
5: ଆରେ ବା ମତେ ବି ଶିଖା ନିଜର 1000 ନେଇଯା
4: ତମ ମୋବାଇଲ ଦିଅ
5: ନେଇଯା
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଟି ନେଣ ଦେଣ
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏହି କ୍ରମରେ ରହିଛି ଖେଳ ଓ ଖେଳାଳି

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ଖେଳ ଭିତ୍ତିକ କାର୍ଯ୍ୟକ୍ରମ ଖେଳ ଓ ଖେଳାଳିକୁ ନେଇ ଆସିଯାଇଛି ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବ ସାଥୀ ନନ୍ଦିତା ନନ୍ଦ।

ତେବେ ଶ୍ରୋତାବନ୍ଧୁ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଜାଣିନେବା କିଛି ଖେଳଭିତ୍ତିକ ସୂଚନା। ପ୍ରଥମ ସୂଚନାଟି ରହିଅଛି ଭାରତୀୟ ହକି ପାଇଁ ଗତ ସପ୍ତାହ ରବିବାରରେ ଏକ ସ୍ମରଣୀୟ ଦିନ ହୋଇଅଛି। ଚାଇନାରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଡବଲ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଅଛି। ଓଡ଼ିଆ ଖେଳାଳି ଅନମୋଲ ଏକ୍ସାଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ଦଳ ଫାଇନାଲରେ 4-1 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ରେକର୍ଡ ଷଷ୍ଠ ଯଥା 2004, 2008, 2015, 2023, 2024, 2026 ଥର ଲାଗି ଚାମ୍ପିୟନ ହୋଇଅଛି। ସେହିଭଳି ଭାରତୀୟ ଜୁନିୟର ମହିଳା ହକି ଦଳ ଫାଇନାଲରେ ଆୟୋଜନ ଚାଇନାକୁ 1-0 ଗୋଲ୍ରେ ମ୍ୟାଚ୍ ଦେଇ ହ୍ୟାଟ୍ରିକ୍, 2023, 2024 ଏବଂ 2026 ଟାଇଟଲ ଅର୍ଜନ କରିଅଛି। ବିଜୟ ସହ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଜୁନିୟର ହକି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତାହା ସହ ଶ୍ରୋତବନ୍ଧୁ, 2-2 ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଜୁନିୟର ପୁରୁଷ ଓ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା।

କରାଯାଇଅଛି। ଉଭୟ ଚାମ୍ପିୟନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ 3 ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍‌କୁ 1.5 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଦ୍ୱିତୀୟ ସୂଚନାଟି ରହିଅଛି ଶ୍ରୋତାବନ୍ଧୁ ମହିଳା ଏସିଆ କପ୍। ଏଥିରେ ଭାରତ ଶ୍ରୀଲଙ୍କାକୁ ହରାଇ 2026 ମହିଳା ଏସିଆ କପ୍ର ଟାଇଟଲଟିକୁ ନିଜ ନାମ କରିଅଛି। ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କାକୁ 72 ରନ୍ରେ ପରାସ୍ତ କରି ଭାରତ ଏଠାରେ ଅନୁଷ୍ଠିତ ମହିଳା ଏସିଆ କପ୍ର କ୍ରିକେଟର 10ମ ସଂସ୍କରଣର ଟାଇଟଲ

ନାମ କରିଅଛି। ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କାକୁ 72 ରନ୍ରେ ପରାସ୍ତ କରି ଭାରତ ଏଠାରେ ଅନୁଷ୍ଠିତ ମହିଳା ଏସିଆ କପ୍ର କ୍ରିକେଟର 10ମ ସଂସ୍କରଣର ଟାଇଟେଲ ନିଜ ନାମ କରିଅଛି। ଏଥିସହ ଭାରତ ଗତ ସଂସ୍କରଣ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଅଛି। 2024 ଫାଇନାଲରେ ଶ୍ରୀଲଙ୍କା 8ଟି ୱିକେଟରେ ଭାରତକୁ ହରାଇଥିଲା। ଭାରତର ଏହା ରେକର୍ଡ 8ମ ଏସିଆ କପ୍ ଟାଇଟେଲ ହୋଇଅଛି। ଏଠି ପୂର୍ବରୁ ଭାରତ 2004, 2005, 2006, 2008, 2012, 2016 ଏବଂ 2022ରେ ଚାମ୍ପିୟନ ହୋଇଥିଲା। ତୃତୀୟରେ ଚାଲିଥିବା ଟେଷ୍ଟ କ୍ରିକେଟରେ ଆୟୋଜକ ଆଫଗାନିସ୍ତାନ ବିପକ୍ଷରେ ଏବେ ଗତ ଗୁରୁବାର ଦିନ ଖେଳାଯାଇଥିବା ଅନ୍ତିମ ତଥା ତୃତୀୟ T20 ମ୍ୟାଚରେ ଭାରତ 127 ରନ୍ରେ ବିଜୟୀ ହୋଇଅଛି। ଓପନର ଅଭିଷେକ ଶର୍ମା ମାତ୍ର 30 ବଲ୍ରେ ଶତକ ପୂରଣ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ 3-0ରେ କ୍ଲିନ୍ ସୁଇପ୍ କରିନେଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର 2ଟି ଓପନର ଅଭିଷେକଙ୍କର ଶତକ ଓ ସଞ୍ଜୁ ସାମସନଙ୍କର ଅର୍ଦ୍ଧଶତକ ବଳରେ 7ଟି ୱିକେଟ ହରାଇ 221 ରନ୍ରେ ବିଶାଳ ସ୍କୋର କରିଥିଲା। 34 ବଲ୍ ସାମ୍ନା କରିଥିବା ଅଭିଷେକ 108 ରନ୍ କରି ରସିଦ ଖାନଙ୍କର ଶିକାର ବନେଇଥିଲେ। ଏହି ଶତକୀୟ ପାଳନରେ ସେ 11ଟି ଛକା ଓ 9ଟି ଚୌକା ସହ ବାଉଣ୍ଡରୀରୁ 102 ରନ୍ ଉଠାଇଥିଲେ। ସଞ୍ଜୁ ସାମସନ 35 ବଲ୍ରେ 50 ରନ୍ କରିଥିଲେ। ତା ସହ ସଞ୍ଜୁ ସାମସନଙ୍କର ସହ ଅଭିଷେକ ଓପନିଂ ୱିକେଟ ଭାଗିଦାରୀରେ 59 ବଲ୍ରୁ 142 ରନ୍ ଉଠାଇ ବଡ଼ ସ୍କୋର ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଶ୍ରୋତାବନ୍ଧୁ, ଅଭିଷେକ ଶର୍ମା ମାତ୍ର 30ଟି ବଲ୍ରେ ଶତକ ପୂରଣ କରିଥିଲେ। ଟେଷ୍ଟ ଖେଳୁଥିବା ଦେଶ ମଧ୍ୟରେ ଅଭିଷେକ ଶର୍ମା ଦ୍ରୁତତମ T20 ଶତକ ହାସିଲକାରୀ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ସିକନ୍ଦର ରାଜା 30 ବଲ୍ରେ ବନାମ ଗାମ୍ଭିଆ ବିପକ୍ଷରେ ଖେଳି 33 ବଲ୍ରେ ଶତକ ପୂରଣ କରିଥିଲେ। ଓଭରଅଲ୍ ଅନ୍ତର୍ଜାତୀୟ T20ରେ ଦ୍ରୁତତମ ଶତକ ଇଣ୍ଡୋନେସିଆ ଇସ୍ତୋନିଆର ସାହିଲ ଚୌହାନ ସାଇପ୍ରେସ୍ ବିପକ୍ଷରେ ଖେଳି 27 ବଲ୍ରେ ଶତକ ପୂରଣ କରିଛନ୍ତି। ଅଭିଷେକ ଶର୍ମା ପୁରୁଷ T20ରେ ଦ୍ରୁତତମ ଶତକରେ 3 ନମ୍ବରରେ ସ୍ଥାନ ପାଇଛନ୍ତି। ତା ପୂର୍ବରେ ରହିଛନ୍ତି ପ୍ରଥମରେ ସାହିଲ ଚୌହାନ, ଦ୍ୱିତୀୟରେ ରହିଛନ୍ତି ମହମ୍ମଦ ଫହାଦ। ତେବେ ଶ୍ରୋତାବନ୍ଧୁ, ଏଇ ଥିଲା ଆଜିର କ୍ରୀଡ଼ା ଜଗତର କିଛି ଗୁରୁତ୍ୱପୂର୍ଣ୍ଣ ଖବର। ଆଶା କରୁଛି ଏହି ଖବରଗୁଡ଼ିକ ସହିତ ଆପଣମାନେ କ୍ରୀଡ଼ା ଜଗତର ନୂଆ ଘଟଣାବଳୀ ବିଷୟରେ ଅବଗତ ହୋଇଥିବେ। ତେବେ କେବଳ ଖବର ଜାଣିବା ନୁହେଁ, ଆଜି ଆମେ ଟିକେ ଅଲଗା ଢଙ୍ଗରେ ମଧ୍ୟ କ୍ରିକେଟକୁ ବୁଝିବାକୁ ଚେଷ୍ଟା କରିବା। ଆମେ ଯେତେବେଳେ କ୍ରିକେଟ ମ୍ୟାଚ୍ ଦେଖୁ, ଅନେକ ସମୟରେ ଗୋଟିଏ ଦୃଶ୍ୟ ନିଶ୍ଚିତ ଭାବରେ ଆମ ଆଖିରେ ପଡ଼ିଥାଏ। ଅମ୍ପେୟାରର ନିଷ୍ପତ୍ତି ଦେଲେ, ଆଉ ହଠାତ୍ ଦଳର ଖେଳାଳିମାନେ ରିଭ୍ୟୁ ମାଗିଲେ, ତାପରେ ବଡ଼ ସ୍କ୍ରିନ୍ରେ ରିପ୍ଲେ, କେତେବେଳେ ଅଲ୍ଟ୍ରା ଇଡିଜି, କେତେବେଳେ ବଲ୍ ଟ୍ରାକିଂ, ଆଉ ସମସ୍ତଙ୍କ ନିଜର ଗୋଟିଏ ନିଷ୍ପତ୍ତି ଉପରେ ଆଉଟ୍ ନା ନଟ୍ ଆଉଟ୍। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି DRS ଆସିଲେ କ'ଣ? କିନ୍ତୁ ଶ୍ରୋତାବନ୍ଧୁ, ଆପଣ କେବେ ଭାବିଛନ୍ତି ଏହି DRS ଏକ୍ଚୁଆଲରେ କ'ଣ, ଏହା କିପରି କାମ କରେ, ଅମ୍ପେୟାରଙ୍କର ନିଷ୍ପତ୍ତିକୁ କିପରି ପୁଣି ଥରେ ଯାଞ୍ଚ କରାଯାଏ, ଏବଂ ସ୍କ୍ରିନ୍ରେ ଆମେ ଯେଉଁ ବଲ୍ ଟ୍ରାକିଂ କିମ୍ବା ଅଲ୍ଟ୍ରା ଏଜ୍ ଦେଖୁ, ସେଗୁଡ଼ିକ ଆମକୁ କ'ଣ କହେ? ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଜାଣିନେବା କ୍ରିକେଟର ଏହି ଆଧୁନିକ ପ୍ରସ୍ତୁତି DRS ବା ଡିସିଜନ୍ ରିଭ୍ୟୁ ସିଷ୍ଟମ୍ ବିଷୟରେ। କ୍ରିକେଟ ମୈଦାନରେ ଗୋଟିଏ ଛୋଟ ନିଷ୍ପତ୍ତି ବେଳେବେଳେ ସମଗ୍ର ମ୍ୟାଚ୍ର ଦିଗ ବଦଳାଇ ଦେଇଥାଏ। ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ କି ନାହିଁ, ବଲ୍ ବ୍ୟାଟ୍ରେ ଲାଗିଲା କି ନାହିଁ, ବଲ୍ ବ୍ୟାଟ୍ରେ ଲାଗିଲା କି ପ୍ୟାଡ୍ରେ, ବଲ୍ ଷ୍ଟମ୍ପକୁ ଲାଗିଥାନ୍ତା କି ନାହିଁ, କ୍ୟାଚ୍ଟି ସଠିକ୍ ଭାବରେ ଧରାଗଲା କି ନାହିଁ, ଏମିତି ଅନେକ ପ୍ରଶ୍ନର ଉତ୍ତର ଉପରେ ନିର୍ଭର କରେ ମ୍ୟାଚ୍ର ଫଳାଫଳ। ଆଉ ଯେତେବେଳେ ମୈଦାନରେ ଥିବା ଅମ୍ପେୟାରଙ୍କର ନିଷ୍ପତ୍ତିକୁ ନେଇ ଦଳର ମନରେ ସନ୍ଦେହ ଉପୁଜେ, ସେତେବେଳେ ଆଧୁନିକ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଆଗକୁ ଆସେ, ଯାହାକି DRS ଅର୍ଥାତ୍ ଡିସିଜନ୍ ରିଭ୍ୟୁ ସିଷ୍ଟମ୍। ସରଳ ଭାଷାରେ କହିବାକୁ ଗଲେ, DRS ହେଉଛି ଏକ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା ଯାହା ମାଧ୍ୟମରେ ମୈଦାନରେ ଥିବା ଅମ୍ପେୟାରଙ୍କର ନିଷ୍ପତ୍ତିକୁ ପୁଣି ଥରେ ଯାଞ୍ଚ କରାଯାଇପାରେ। ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ଅମ୍ପେୟାରଙ୍କୁ ଭୁଲ ପ୍ରମାଣ କରିବା ନୁହେଁ, ବରଂ ନିଷ୍ପତ୍ତି

ନିଷ୍ପତ୍ତି ନେବା ସମୟରେ ଯଦି କୌଣସି ମାନବୀୟ ଭୁଲ ହୋଇଥାଏ, ତେବେ ଉପଲବ୍ଧ ପ୍ରଯୁକ୍ତି ଓ ଭିଡ଼ିଓ ପ୍ରମାଣର ସାହାଯ୍ୟରେ ସେହି ନିଷ୍ପତ୍ତିକୁ ଆଉଥରେ ବାତିଲ କରିବା। ଶ୍ରୋତବନ୍ଧୁ, କ୍ରିକେଟ ଏକ ଦ୍ରୁତ ଗତିର ଖେଳ। ଜଣେ ବୋଲର ଘଣ୍ଟା ପ୍ରତି 130, 140 କିମ୍ବା ତାଠାରୁ ଅଧିକ କିଲୋମିଟର ବେଗରେ ବଲ୍ ଫିଙ୍ଗି ପାରନ୍ତି। ବଲ୍ ବ୍ୟାଟ୍ସମ୍ୟାନଙ୍କ ପାଖକୁ ପହଞ୍ଚିବା ପାଇଁ ମାତ୍ର କିଛି ମୁହୂର୍ତ୍ତ ନିଏ। ସେହି ସମୟରେ ବ୍ୟାଟର ଧାରରେ ବଲ୍ ଲାଗିଲା କି ନାହିଁ, ବଲ୍ ପ୍ୟାଡ୍କୁ ଲାଗିଲା କି ନାହିଁ, ବଲ୍ ଷ୍ଟମ୍ପର ଲାଇନ୍ରେ ଥିଲା କି ନାହିଁ, ସବୁକିଛି ଖାଲି ଆଖିରେ ଠିକ୍ ଭାବରେ ବୁଝିବା ସବୁବେଳେ ସହଜ ନୁହେଁ। ଅମ୍ପାୟାରମାନେ ବହୁତ ଅଭିଜ୍ଞ ହେଲେ ମଧ୍ୟ ସେମାନେ ମଣିଷ, ତେଣୁ କେବେ କେବେ ନିଷ୍ପତ୍ତିରେ ଭୁଲ ହୋଇଯାଏ। ଏହି ଭୁଲ ଯଦି ଏକ ମ୍ୟାଚ୍ର ଫଳାଫଳକୁ ପ୍ରତିପାଦ କରେ, ତେବେ ଖେଳାଳି, ଦର୍ଶକ ଓ ଦଳ ସମସ୍ତଙ୍କ ମନରେ ଅସନ୍ତୋଷ ଜନ୍ମ ନେଇପାରେ। ଏହି ସମସ୍ୟାକୁ କମାଇବା ପାଇଁ କ୍ରିକେଟରେ ପ୍ରଯୁକ୍ତିର ବ୍ୟବହାର ବଢ଼ିଗଲା। ପ୍ରଥମେ ଟେଲିଭିଜନ ରିପ୍ଲେ ମାଧ୍ୟମରେ ଘଟଣାକୁ ପୁଣିଥରେ ଦେଖାଯାଉଥିଲା, ପରେ ଧୀରେ ଧୀରେ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତି ନିର୍ଭର ବ୍ୟବସ୍ଥା ଆସିଲା। ଏହାର ଏକ ଉନ୍ନତ ରୂପ ହେଉଛି DRS। DRSରେ କେବଳ ଗୋଟିଏ କ୍ୟାମେରାର ଭିଡ଼ିଓ ଦେଖିବା ନିଷ୍ପତ୍ତି ନିଆଯାଏ ନାହିଁ, ବିଭିନ୍ନ କ୍ୟାମେରାର ବଲ୍ ଟ୍ରାକିଂ ପ୍ରଯୁକ୍ତି, ଧ୍ୱନି ଚିହ୍ନଟ କରୁଥିବା ପ୍ରଣାଳୀ ଓ ଅନ୍ୟାନ୍ୟ ଉପକରଣ ସହାୟତା ନିଆଯାଇଥାଏ। ଯେତେବେଳେ ଜଣେ ଦଳ ଅମ୍ପାୟାରଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରେ, ତେବେ ଘଟଣାଟିକୁ ଭିଡ଼ିଓ ଅମ୍ପାୟାର ବା ଥାର୍ଡ ଅମ୍ପାୟାର ଯାଞ୍ଚ କରିଥାଏ। ସେ ବିଭିନ୍ନ ଅଙ୍ଗରୁ ଭିଡ଼ିଓ ଦେଖାନ୍ତି, ଆବଶ୍ୟକ ହେଲେ ଧୀର ଗତିରେ ରିପ୍ଲେ ଦେଖାନ୍ତି, ବଲ୍ ବ୍ୟାଟ୍ରେ ଲାଗିଛି କି ନାହିଁ ଜାଣିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବ୍ୟବହାର କରାଯାଏ। LBW ଘଟଣାରେ ବଲ୍ର ଗତିପଥ ଅନୁମାନ କରାଯାଏ, ତାପରେ ଭିଡ଼ିଓ ବା ଥାର୍ଡ ଅମ୍ପାୟାର ମଇଦାନର ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ କହିପାରନ୍ତି କିମ୍ବା ପୂର୍ବ ନିଷ୍ପତ୍ତିକୁ ଠିକ୍ ବୋଲି ଘୋଷଣା କରିପାରନ୍ତି। ଶ୍ରୋତବନ୍ଧୁ, DRSର 4 ମୁଖ୍ୟ ଅଂଶଗୁଡ଼ିକ ରହିଅଛି, ଯେପରି ପ୍ରଥମେ ଟେଲିଭିଜନ ରିପ୍ଲେ। DRSର ସବୁଠାରୁ ପରିଚୟ ଅଂଶ ହେଉଛି ଭିଡ଼ିଓ ରିପ୍ଲେ। ମଇଦାନରେ ଘଟିଥିବା ଘଟଣାକୁ ଅନେକ କ୍ୟାମେରାରୁ ରେକର୍ଡ କରାଯାଏ, ଭିଡ଼ିଓ ଅମ୍ପାୟାର ଏହି ରିପ୍ଲେ ଦେଖି ନିଷ୍ପତ୍ତି ନେବାରେ ସହାୟତା ପାଆନ୍ତି। ଦ୍ୱିତୀୟରେ ଅଲ୍ଟ୍ରା ଏଜ୍, ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟ୍ରେ ବଲ୍ ଲାଗିଲା କି ନାହିଁ ତାହା ଜାଣିବା ପାଇଁ ଅଲ୍ଟ୍ରା ଏଜ୍ ପରି ଧ୍ୱନି ଓ ଭିଡ଼ିଓ ବିଶ୍ଳେଷଣ ପ୍ରଯୁକ୍ତି ବ୍ୟବହାର ହୋଇଥାଏ। କେବେ କେବେ ବଲ୍ ବ୍ୟାଟ୍ର ଖୁବ୍ ନିକଟ ଦେଇଯାଏ, ଦର୍ଶକଙ୍କୁ ଲାଗିପାରେ ସେ ବଲ୍ ବ୍ୟାଟ୍ରେ ଲାଗିଛି, କିନ୍ତୁ ବାସ୍ତବରେ ବ୍ୟାଟ୍ ଓ ବଲ୍ ମଧ୍ୟରେ ଅଳ୍ପ ଦୂରତା ଥାଇପାରେ। ଏହିପରି ସମୟରେ ଅଲ୍ଟ୍ରା ଏଜ୍ ବଲ୍ ବ୍ୟାଟ୍ରେ ଲାଗିବା ସମୟରେ ହୋଇଥିବା ସୂକ୍ଷ୍ମ ଧ୍ୱନିକୁ ଚିହ୍ନଟ କରିବାରେ ସହାୟତା କରିଥାଏ। ସ୍କ୍ରିନ୍ରେ ଏକ ଗ୍ରାଫ୍ ଦେଖାଯାଏ, ବଲ୍ ବ୍ୟାଟ୍ ପାଖରେ ପହଞ୍ଚିବା ସମୟରେ ଯଦି ଧ୍ୱନିରେ ହଠାତ୍ ପରିବର୍ତ୍ତନ ଦେଖାଯାଏ, ତେବେ ବଲ୍ ବ୍ୟାଟ୍ରେ ଲାଗିବା ସମ୍ଭାବନା ଯାଞ୍ଚ କରାଯାଏ। କିନ୍ତୁ ଏହି ଗ୍ରାଫ୍କୁ ସବୁବେଳେ ଅନ୍ୟ ଭିଡ଼ିଓ ପ୍ରମାଣ ସହ ମିଶାଇ ବୁଝିବା ଆବଶ୍ୟକ। ତୃତୀୟରେ ବଲ୍ ଟ୍ରାକିଂ। DRSର ଆଉ ଗୋଟିଏ ମୁଖ୍ୟ ଅଂଶ ହେଉଛି ବଲ୍ ଟ୍ରାକିଂ। ଏହା ମାଧ୍ୟମରେ ବଲ୍ କେଉଁ ଦିଗରେ ଯାଉଥିଲା, କେଉଁଠାରେ ପିଚ୍ରେ ପଡ଼ିଥିଲା ଓ ଷ୍ଟମ୍ପ ଦିଗକୁ ଯାଇଥାନ୍ତା, ତେବେ କ'ଣ ହୋଇଥାନ୍ତା ତାହାର ଅନୁମାନ କରାଯାଇଥାଏ। ଏହି ପ୍ରଯୁକ୍ତି ବିଶେଷ କରି LBW ବା ଲେଗ୍ ବିଫୋର୍ ୱିକେଟ୍ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ। ବଲ୍ ବ୍ୟାଟ୍ସମ୍ୟାନଙ୍କ ପ୍ୟାଡ୍ରେ ଲାଗିବା ପରେ ଯଦି ଅମ୍ପେୟାର ଆଉଟ୍ ଦିଅନ୍ତି, ତେବେ DRS ଚାନ୍ସରେ ଦେଖାଯାଏ, ବଲ୍ କେଉଁଠାରେ ପିଚ୍ରେ ପଡ଼ିଥିଲା, ବଲ୍ ଷ୍ଟାମ୍ପର ଲାଇନ୍ରେ ଥିଲା କି ନାହିଁ, ବଲ୍ ପ୍ୟାଡ୍ସରେ ଲାଗିବା ପୂର୍ବରୁ ବ୍ୟାଟ୍ରେ ଲାଗିଥିଲା କି ନାହିଁ, ବଲ୍ ଷ୍ଟମ୍ପକୁ ଲାଗିଥାନ୍ତା କି ନାହିଁ। ବଲ୍ ଟ୍ରାକିଂ ଏହି ସମସ୍ତ ପ୍ରଶ୍ନର ଉତ୍ତର ଅନୁମାନ କରିବାରେ ସାହାଯ୍ୟ କରିଥାଏ। ସ୍କ୍ରିନ୍ରେ ବଲ୍ର ଗତିପଥ ଦେଖାଯାଏ ଏବଂ ଏହା ଷ୍ଟାମ୍ପରେ ଲାଗିଥାନ୍ତା କି ନାହିଁ ପ୍ରଦର୍ଶିତ ହୋଇଥାଏ। ଚତୁର୍ଥରେ ପ୍ରେମ୍ ବାଏ ପ୍ରେମ୍ ରିପ୍ଲେ। କେତେକ ଘଟଣାରେ ସାଧାରଣ ରିପ୍ଲେ ପର୍ଯ୍ୟାପ୍ତ ହୁଏ ନାହିଁ, ତେଣୁ ଭିଡ଼ିଓକୁ ଭାଗ କରି ଦେଖାଯାଇଥାଏ, କ୍ୟାଚ୍ ଧରିବା ସମୟରେ ବଲ୍ ହାତରେ ନିୟନ୍ତ୍ରଣରେ ଥିଲା କି ନାହିଁ, ଫିଲ୍ଡର ସୀମାରେଖାକୁ ଛୁଇଁଥିଲେ କି ନାହିଁ, ବଲ୍ ଭୂମିକୁ ଛୁଇଁଥିଲା କି ନାହିଁ, ଏସବୁ ଯାଞ୍ଚ କରିବାରେ ଏହି ପ୍ରଣାଳୀ ସହାୟକ ହୋଇଥାଏ। ଶ୍ରୋତବନ୍ଧୁ, DRS ବ୍ୟବହାର କରି ସାଧାରଣତଃ କେତୋଟି ଯାଞ୍ଚ କରାଯାଇପାରେ। ପ୍ରଥମେ LBW ନିଷ୍ପତ୍ତି। LBW ଅର୍ଥାତ୍ ଲେଗ୍ ବିଫୋର୍ ୱିକେଟ୍। ବଲ୍ ବ୍ୟାଟ୍ସମ୍ୟାନଙ୍କର ବ୍ୟାଟ୍ରେ ଲାଗି ଷ୍ଟମ୍ପକୁ ଯିବା ସମ୍ଭାବନା ଥିଲେ ନିୟମ ଅନୁସାରେ ତାଙ୍କ ଆଉଟ୍ ଦିଆଯାଇପାରେ, କିନ୍ତୁ LBW ନିୟମରେ ଅନେକ ସର୍ତ୍ତ ରହିଅଛି। ବଲ୍ କେଉଁଠାରେ ପିଚ୍ କରିଥିଲା, ବ୍ୟାଟ୍ସରେ ପ୍ରଥମେ ଲାଗିଥିଲା କି ନାହିଁ, ବ୍ୟାଟ୍ସମ୍ୟାନଙ୍କର ପାଦ କେଉଁଠାରେ ଥିଲା ଏବଂ ବଲ୍ ଷ୍ଟାମ୍ପକୁ ଲାଗିଥାନ୍ତା କି ନାହିଁ, ଏହିସବୁକୁ ବିଚାର

କରାଯାଇଥାଏ। ଦ୍ୱିତୀୟରେ କ୍ୟାଚ୍ ନିଷ୍ପତ୍ତି, ଫିଲ୍ଡର କ୍ୟାଚ୍ ଧରିବା ସମୟରେ ବଲ୍ ଭୂମିକୁ ଛୁଇଁଥିଲା କି ନାହିଁ, କିମ୍ବା ଫିଲ୍ଡର କିମ୍ବା ଫିଲ୍ଡରଙ୍କ ହାତ ବଲ୍ ଉପରେ ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା କି ନାହିଁ, ଏହା DRS ମାଧ୍ୟମରେ ଯାଞ୍ଚ କରାଯାଇପାରେ। ତୃତୀୟରେ ବ୍ୟାଟ୍ସରେ ବଲ୍ ଲାଗିବା, ବ୍ୟାଟ୍ସମ୍ୟାନ୍ କ୍ୟାଚ୍ ଦେଇଛନ୍ତି କିମ୍ବା LPW ଘଟଣାରେ ବଲ୍ ପ୍ରଥମେ ବ୍ୟାଟ୍ରେ ଲାଗିଥିଲା କି ପ୍ୟାଡ୍ରେ, ଏହା ଜାଣିବା ପାଇଁ ରିପ୍ଲେ ଓ ଅଲ୍ଟ୍ରା ଏଡ୍ଜ ବ୍ୟବହାର ହୋଇଥାଏ। ଚତୁର୍ଥରେ ରନ୍ ଆଉଟ୍ ଓ ଷ୍ଟମ୍ପ, ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟ୍ ଲାଇନ୍ ଭିତରେ ଥିଲା କି ନାହିଁ, ବଲ୍ ପଡ଼ିବା ପୂର୍ବରୁ ବ୍ୟାଟ୍ସମ୍ୟାନମାନେ ସୁରକ୍ଷିତ ଭାବରେ ଲାଇନ୍ରେ ପହଞ୍ଚିଥିଲେ କି ନାହିଁ, ଏହି ଘଟଣାକୁ ମଧ୍ୟ ଥାର୍ଡ ଅମ୍ପେୟାର ବା ଭିଡ଼ିଓ ଅମ୍ପେୟାର ଯାଞ୍ଚ କରିଥାନ୍ତି। ପଞ୍ଚମରେ ସୀମାରେଖା ସମ୍ପର୍କିତ ଘଟଣା, ବଲ୍ ଚାରି କିମ୍ବା ଛକା ହୋଇଥିଲା କି ନାହିଁ, ଫିଲ୍ଡର ସୀମାରେଖାକୁ ଛୁଇଁଥିଲା କି ନାହିଁ, କ୍ୟାଚ୍ ଧରିବା ସମୟରେ ସେ ସୀମାରେଖା ଭିତରେ ଥିଲା କି ନାହିଁ, ଏହିସବୁ ମଧ୍ୟ ରିପ୍ଲେ ମାଧ୍ୟମରେ ଯାଞ୍ଚ କରାଯାଇଥାଏ। ହେଲେ ଶ୍ରୋତାବନ୍ଧୁ, ଆପଣମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ, ଦଳ କେମିତି DRS ନେଇଥାଏ? କ୍ରିକେଟର କେତେକ ଫର୍ମାଟରେ ଦଳକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ରିଭ୍ୟୁ ଦିଆଯାଏ। ଯେତେବେଳେ ମଇଦାନର ଅମ୍ପାୟାର ଏକ ନିଷ୍ପତ୍ତି ଦିଅନ୍ତି ଏବଂ ଦଳକୁ ଲାଗେ ଯେ ନିର୍ଦ୍ଦିଷ୍ଟ ନିଷ୍ପତ୍ତିଟି ଭୁଲ ହୋଇପାରେ, ସେତେବେଳେ ଦଳର ଅଧିନାୟକ ରିଭ୍ୟୁ ଯାଇପାରନ୍ତି। ଅଧିନାୟକ ସାଧାରଣତଃ ହାତରେ ଏକ ନିର୍ଦ୍ଦିଷ୍ଟ ସଙ୍କେତ କରି ରିଭ୍ୟୁ ନେବାର ଇଚ୍ଛା ଜଣାନ୍ତି। ତାପରେ ମଇଦାନର ଅମ୍ପେୟାର ଥାର୍ଡ ଅମ୍ପେୟାରଙ୍କର ସହ ଯୋଗାଯୋଗ କରନ୍ତି। ଭିଡ଼ିଓ ଅମ୍ପେୟାର ପ୍ରଥମେ ଦେଖାନ୍ତି ଯେ ସେ ଘଟଣାଟି ରିଭ୍ୟୁ ପାଇଁ ଯୋଗ୍ୟ କି ନାହିଁ, ତାପରେ ଉପଲବ୍ଧ ପ୍ରମାଣ ଆଧାରରେ ନିଷ୍ପତ୍ତିଟି ଯାଞ୍ଚ କରାନ୍ତି। ଯଦି ଭିଡ଼ିଓଟି ପ୍ରମାଣ ସ୍ପଷ୍ଟ ଭାବରେ ପୂର୍ବ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣ କରେ, ତେବେ ନିଷ୍ପତ୍ତି ବଦଳାଇ ଯାଇପାରେ। ଯଦି ପ୍ରମାଣ ପର୍ଯ୍ୟାପ୍ତ ନୁହେଁ କିମ୍ବା ପୂର୍ବ ନିଷ୍ପତ୍ତିକୁ ବଦଳାଇବା ପାଇଁ ସ୍ପଷ୍ଟ ଆଧାର ମିଳେ ନାହିଁ, ତେବେ ଅମ୍ପେୟାରଙ୍କର ପୂର୍ବ ନିଷ୍ପତ୍ତି ରହିଥାଏ। ଏଥିରେ ଶ୍ରୋତାବନ୍ଧୁ, ଆପଣଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଉଠୁଥିବ, ଅମ୍ପେୟାର କଲ୍ସ କ'ଣ? DRS ବିଷୟରେ ଆଲୋଚନା କଲେ ଅମ୍ପେୟାର୍ସ କଲ୍ ଶବ୍ଦଟି ନିଶ୍ଚିତ ଭାବରେ ଆସିଥାଏ। ବିଶେଷ କରି LPW ନିଷ୍ପତ୍ତିରେ ଯେତେବେଳେ ବଲ୍ର ଗତିପଥ ଷ୍ଟମ୍ପର କେବଳ ଏକ ଅଂଶକୁ ଛୁଇଁଥାନ୍ତି ବୋଲି ପ୍ରଯୁକ୍ତି ଦେଖାଯାଏ, ସେତେବେଳେ ନିୟମ ଅନୁସାରେ ମଇଦାନର ଅମ୍ପେୟାରଙ୍କର ମୂଳ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। ଉଦାହରଣ ସ୍ୱରୂପ, ଅମ୍ପେୟାର ଯଦି ନଟ୍ ଆଉଟ୍ ଦିଅନ୍ତି ଏବଂ ରିଭ୍ୟୁ ପରେ ବଲ୍ ଟ୍ରାକିଂ ଦେଖାଯାଏ ଯେ ବଲ୍ ଷ୍ଟମ୍ପର କେବଳ ଅଳ୍ପ ଅଂଶକୁ ଲାଗିଥାନ୍ତା, ତେବେ ନିୟମ ଅନୁସାରେ ଏକ ଅମ୍ପେୟାର୍ସ କଲ୍ ହୋଇପାରେ। ସେ ସମୟରେ ପୂର୍ବ ନିଷ୍ପତ୍ତି ରହିଥାଏ ଏବଂ ଦଳର ରିଭ୍ୟୁ ବ୍ୟବହାର ହୋଇପାରେ। ଅମ୍ପେୟାର୍ସ କଲ୍ର ମୂଳ ଧାରଣା ହେଉଛି ପ୍ରଯୁକ୍ତି ସହାୟତା କରିବା, କିନ୍ତୁ ଯେଉଁ ଘଟଣାରେ ପ୍ରମାଣ ସୀମିତ ରହିଛି ଏବଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ସେଠାରେ ମଇଦାନର ଅମ୍ପେୟାରଙ୍କର ନିଷ୍ପତ୍ତିକୁ ସମ୍ମାନ ଦିଆଯିବ। DRS କ୍ରିକେଟରେ ଅନେକ ଲାଭ ଆଣିଥାଏ। ପ୍ରଥମେ, ଏହାର ନିଷ୍ପତ୍ତିକୁ ଅଧିକ ସଠିକ୍ କରିବାରେ ସହାୟତା ରହେ। ଅମ୍ପେୟାର ଯଦି କୌଣସି ଘଟଣାକୁ ଠିକ୍ ଭାବରେ ଦେଖିପାରନ୍ତି ନାହିଁ, ତେବେ ପ୍ରଯୁକ୍ତି ସେହି ଘଟଣାକୁ ପୁଣିଥରେ ଯାଞ୍ଚ କରିବାର ସୁଯୋଗ ଦେଇଥାଏ। ଦ୍ୱିତୀୟରେ, DRS ଖେଳରେ ସ୍ପଷ୍ଟତା ଆଣିଥାଏ। ଦର୍ଶକମାନେ ମଧ୍ୟ ବଡ଼ ସ୍କ୍ରିନ୍ରେ ରିପ୍ଲେ, ଅଲ୍ଟ୍ରା ଏଡ୍ଜ ଏବଂ ବଲ୍ ଟ୍ରାକିଂ ଦେଖିପାରନ୍ତି। ଏହାଫଳରେ ନିଷ୍ପତ୍ତି କିପରି ନିଆଯାଉଛି ସେଥିପାଇଁ ଦର୍ଶକଙ୍କ ମଧ୍ୟରେ ଧାରଣା ପଡ଼ିଥାଏ। ତୃତୀୟରେ, DRS ଖେଳାଳି ଓ ଦଳମାନଙ୍କୁ ନିଜ ପକ୍ଷ ରଖିବାର ଏକ ସୁଯୋଗ ଦିଏ। ଯଦି କୌଣସି ଖେଳାଳିକୁ ଲାଗିଛି ଏହି ନିଷ୍ପତ୍ତି ଭୁଲ ହୋଇଛି, ତେବେ ନିୟମ ଅନୁସାରେ ସେହି ନିଷ୍ପତ୍ତିକୁ ଯାଞ୍ଚ କରାଯାଇପାରେ। ଚତୁର୍ଥରେ, DRS ଅମ୍ପେୟାରଙ୍କର କାମକୁ ମଧ୍ୟ ସହଜ କରେ। ଏହା ଅମ୍ପେୟାରଙ୍କର ଭୂମିକାକୁ କମାଇ ଦିଏ ନାହିଁ, ବରଂ ଜଟିଳ ଘଟଣାରେ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଇଥାଏ। DRS ଯଦିଓ ଅତ୍ୟାଧୁନିକ ପ୍ରଯୁକ୍ତି, ତଥାପି ଏହା ସମ୍ପୂର୍ଣ୍ଣ ଭୁଲମୁକ୍ତ ନୁହେଁ। ବଲ୍ ଟ୍ରାକିଂ ବଲ୍ର ଭବିଷ୍ୟତ ଗତିପଥକୁ ଅନୁମାନ କରେ। ଏହା ବଲ୍ର ପୂର୍ବ ଗତି, ଗତିକୋଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଫଳାଫଳ ଦେଖାଯାଏ, ତେଣୁ ଏହା ଏକ ପ୍ରଯୁକ୍ତିଭିତ୍ତିକ ଅନୁମାନ, ସର୍ବଦା 100% ନିଶ୍ଚିତ ଘଟଣା ନୁହେଁ। କେତେକ ସମୟରେ କ୍ୟାମେରାର ଆଙ୍ଗଲ ଠିକ୍ ନଥିବାରୁ ଘଟଣା ସ୍ପଷ୍ଟ ଦେଖାଯାଇପାରେ ନାହିଁ। ଆଲୋକ, ବର୍ଷା, ପିଚ୍ର ଅବସ୍ଥା କିମ୍ବା ଭିଡ଼ିଓର ଗୁଣବତ୍ତା ମଧ୍ୟ ଯାଞ୍ଚକୁ ପ୍ରଭାବିତ କରିପାରେ। ଏହାଛଡ଼ା DRS ବ୍ୟବହାର ପାଇଁ ଅଧିକ କ୍ୟାମେରା, ବିଶେଷ ଉପକରଣ, ପ୍ରଶିକ୍ଷିତ କର୍ମଚାରୀ ଓ ଉଚ୍ଚ ଖର୍ଚ୍ଚ ଆବଶ୍ୟକ ହୁଏ। ସମସ୍ତ ମଇଦାନ କିମ୍ବା ସମସ୍ତ ପ୍ରକାରର ମ୍ୟାଚ୍ରେ ଏହି ସୁବିଧା ସମାନ ଭାବରେ ଉପଲବ୍ଧ ନଥାଏ। ଶ୍ରୋତବନ୍ଧୁ, DRS ଆସିବା ପରେ କ୍ରିକେଟ ମ୍ୟାଚ୍ରେ ଆଉ ଏକ ରୋମାଞ୍ଚକର ମୁହୂର୍ତ୍ତ ଯୋଡ଼ି ହୋଇଛି। ଅମ୍ପେୟାର ଆଉଟ୍ ଦେଲେ ଫିଲ୍ଡିଂ ଦଳ ଖୁସି ହୁଏ, ବ୍ୟାଟିଂ

ଦଳ ରିଭ୍ୟୁ ନେଇଥାଏ। ତାପରେ ସମସ୍ତଙ୍କ ନଜର ବଡ଼ ସ୍କ୍ରିନ୍ ଉପରେ ରହେ। ଖେଳାଳିମାନେ ଅପେକ୍ଷା କରନ୍ତି, ଦର୍ଶକମାନେ ଉତ୍ସାହ ଭରିଯାଆନ୍ତି ଏବଂ କିଛି ସେକେଣ୍ଡ ପରେ ଆସେ ନିଷ୍ପତ୍ତି, ଆଉଟ୍ କିମ୍ବା ନଟ୍ ଆଉଟ୍। କେବେ କେବେ ଡିଆର୍ଏସ୍ ଏକ ବ୍ୟାଟ୍ସମ୍ୟାନ୍କୁ ନୂଆ ଜୀବନ ଦିଏ, ଆଉ କେବେ କେବେ ନଟ୍ ଆଉଟ୍ ଥିବା ଜଣେ ବ୍ୟାଟ୍ସମ୍ୟାନ୍କୁ ଆଉଟ୍ ଘୋଷଣା କରାଯାଏ। ଏହି କାରଣରୁ ଡିଆର୍ଏସ୍ କେବଳ ପ୍ରଯୁକ୍ତି ନୁହେଁ, ଏହା ମ୍ୟାଚ୍ର ରୋମାଞ୍ଚକର ଏକ ଅଂଶ ହୋଇଯାଇଛି। ଡିଆର୍ଏସ୍ ନେବା ସମୟରେ ଅଧିନାୟକ ଓ ଖେଳାଳିଙ୍କୁ ଭଲ ଭାବରେ ଭାବିବାକୁ ପଡ଼ିଥାଏ। ପ୍ରତ୍ୟେକ ନିଷ୍ପତ୍ତିରେ ରିଭ୍ୟୁ ନେବା ସମ୍ଭବ ନୁହେଁ, ଦଳ ପାଖରେ ନିର୍ଦ୍ଦିଷ୍ଟ ରିଭ୍ୟୁ ଥାଏ, ତେଣୁ କେବେ ରିଭ୍ୟୁ ନେବା ଉଚିତ ତାହା ନିଷ୍ପତ୍ତି କରିବା ମଧ୍ୟ ଏକ କୌଶଳ। ଉଦାହରଣ ସ୍ୱରୂପରେ ବ୍ୟାଟ୍ସମ୍ୟାନ୍ ନିଜ ଅନୁଭବ କରିପାରନ୍ତି ଯେ ବଲ୍ ତାଙ୍କ ବ୍ୟାଟ୍ରେ ଲାଗିଥିଲା ନ ଲାଗିଥିଲା। ୱିକେଟ୍ କିପର ମଧ୍ୟ ବଲ୍ର ଧ୍ୱନି ଶୁଣି ନିଜ ମତ ଦେଇପାରନ୍ତି। ବୋଲର ଓ ଫିଲ୍ଡରମାନେ ମଧ୍ୟ ଘଟଣାକୁ ନିଜ ଦୃଷ୍ଟିରୁ ବୁଝି ଅଧିନାୟକଙ୍କୁ ପରାମର୍ଶ ଦିଅନ୍ତି। ଶେଷରେ ଅଧିନାୟକ ନିୟମ ଓ ଉପଲବ୍ଧ ସୂଚନା ଆଧାରରେ ରିଭ୍ୟୁ ନେବାର ନିଷ୍ପତ୍ତି କରନ୍ତି। ଶ୍ରୋତାବନ୍ଧୁ, ଡିଆର୍ଏସ୍ କେବଳ କ୍ରିକେଟର ଏକ ପ୍ରଯୁକ୍ତି ନୁହେଁ, ଏହା ଆମକୁ ଜୀବନର ଏକ ଭଲ ଶିକ୍ଷା ମଧ୍ୟ ଦିଏ। କୌଣସି ଘଟଣାକୁ ପ୍ରଥମେ ଦୃଷ୍ଟିରେ ଦେଖି ତୁରନ୍ତ ନିଷ୍ପତ୍ତି ନେବା ପୂର୍ବରୁ ତଥା ଯାଞ୍ଚ କରିବା ଦରକାର। କୌଣସି ଘଟଣାକୁ ପ୍ରଥମ ଦୃଷ୍ଟିରେ ଦେଖି ତୁରନ୍ତ ନିଷ୍ପତ୍ତି ନେବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଦରକାର। ଭୁଲ ହୋଇଗଲା ତାହାକୁ ସ୍ୱୀକାର କରି ସୁଧାରିବା ମଧ୍ୟ ଜରୁରୀ। କ୍ରିକେଟରେ ଡିଆର୍ଏସ୍ ଯେପରି ନିଷ୍ପତ୍ତିକୁ ପୁଣି ଥରେ ଯାଞ୍ଚ କରେ, ସେହିପରି ଆମ ଜୀବନରେ ମଧ୍ୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତଥ୍ୟ, ପରିସ୍ଥିତି ଓ ଅନ୍ୟମାନଙ୍କର ମତାମତକୁ ଭାବିବା ଦରକାର, ତେବେ ଭୁଲର ସାମ୍ନା କମିଯାଇପାରେ। ଶେଷରେ କହିବାକୁ ଗଲେ କ୍ରିକେଟରେ ଡିଆର୍ଏସ୍ ହେଉଛି ମାନବୀୟ ଅଭିଜ୍ଞତା ଓ ଆଧୁନିକ ପ୍ରଯୁକ୍ତିର ଏକ ସୁନ୍ଦର ସମନ୍ୱୟ। ମୈଦାନ ଅମ୍ପିୟରଙ୍କର ଅଭିଜ୍ଞତା, ଖେଳାଳିଙ୍କର ଧାରଣା, ଭିଡ଼ିଓ ରିପ୍ଲେ, ଅଲ୍ଟ୍ରା ଏଜ୍ ଓ ବଲ୍ ଟ୍ରାକିଂ ସମସ୍ତେ ମିଶି ଏକ ନିଷ୍ପତ୍ତିକୁ ଅଧିକ ସ୍ପଷ୍ଟ କରିବାରେ ସାହାଯ୍ୟ କରନ୍ତି।

ତେବେ ଶ୍ରୋତାବନ୍ଧୁ, ଆଜିର ଖେଳ ଓ ଖେଳାଳି ସନ୍ଧ୍ୟାଟି ଏଇଠିରେ ଶେଷ ହେଲା। ଆଜିର କାର୍ଯ୍ୟକ୍ରମରେ ଏଥିଲା କିଛି ସୂଚନା। ଏବେ ତ ସମୟ ଆମକୁ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେଇ ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7661। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ଖେଳ ଓ ଖେଳାଳି ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ଯୁବାସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ ସନ୍ଧ୍ୟାରେ। ସେତେବେଳେ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଏଥିରୁ ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି, ସୁପ୍ରଭା କୁମାରୀ ପାଢ଼ୀ, ରମାରାଣୀ ବାରିକ, ନିମାଇଚରଣ ହରିଚନ୍ଦନ ଏବଂ ଶ୍ୟାମାମଣି ଦେବୀ। ଚେତନ ଚିନ୍ତନ 6:30। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଓଡ଼ିଆରେ ଆଲୋଚନା ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ, ଆଲୋଚିକା ହେଲେ କବିତା ମହାନ୍ତି।

ଚାଷର କଥା 7:40 ସକାଳ 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ହେଲେ ସୁଭାଷ ଦାସ ଏବଂ ନମିତା ଅଗ୍ରୱାଲ। 8:30 ଶୁଣିବେ ସଙ୍ଗୀତ ଲହରୀ। କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ଏବଂ ଅବିନାଶ ଦାସ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ପ୍ରଚାର କରିବୁ କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଏବଂ 9:30 କ୍ଷମା କରିବେ 9:10 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ରିଲିକୁଡ଼ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାଣ 10:10। ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ର ଗୀତ ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 2:10। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ 2:20। ହିନ୍ଦୀ କଥା ଚିତ୍ରର ଗୀତ ଶୁଣିବେ ଦିନ 2:45। ଆପଣ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:30 ଯୁବବାଣୀ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଧନ 8:00। 10:20 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ରଘୁନାଥ ଦୀପ ଓ ସାଥୀ। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସୁଶ୍ରୀ ଗାୟତ୍ରୀଙ୍କ ବୀଣାବାଦନ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। ଆଦୌ ମୁଖ୍ୟ ବାର୍ତ୍ତା। ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏଆଇ ଅନ୍ତରିକ୍ଷମ୍ ଉର୍ଜାୟା ବିଷୟେ ୟୁଏଇ ତଥା ଫ୍ରାନ୍ସ ଦେଶୟୋଃ ସମକକ୍ଷୀୟେଣ ସହ ସହଯୋଗ ବିଷୟେ ଚର୍ଚ୍ଚିତବାନ୍। ରାଷ୍ଟ୍ରପତିଃ ଦ୍ରୌପଦୀ ମୁର୍ମୁଃ ଅବଦତ୍ ୟତ୍ ୟୂନାମ୍ ପ୍ରୟତ୍ନାଃ ସପ୍ତଚତ୍ୱାରିଂଶଦଧିକଦ୍ୱିସହସ୍ରତମ ବର୍ଷାତ୍ ପ୍ରାଗେବ ଭାରତଂ ବିକଶିତ ରାଷ୍ଟ୍ରଂ କରିଷ୍ୟନ୍ତି। ଫିଚ୍ ରେଟିଙ୍ଗ୍ସ ଇତ୍ୟନେନ ଭାରତସ୍ୟ ଜିଡିପି ବୃଦ୍ଧେଃ ପୂର୍ବାନୁମାନଂ 9.6% ଯାବତ୍ ବର୍ଦ୍ଧିତମ୍। ଭାଜପେତି ଦଳାଧ୍ୟକ୍ଷଃ ନୀତିନ ନବୀନଃ ସର୍ବେଷୁ 37 ରାଜ୍ୟେଷୁ କେନ୍ଦ୍ରଶାସିତ ପ୍ରଦେଶେଷୁ ଚ ଦଳସ୍ୟ ପ୍ରଭାରୀ ସହପ୍ରଭାରୀ ଚ ନିଯୁକ୍ତବାନ୍। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମ୍ପୂର୍ଣ୍ଣେ ଭାରତେ ସାର୍ବଜନିକ ସ୍ୱାସ୍ଥ୍ୟ ସେବାୟାଃ ପରିବର୍ତ୍ତନସ୍ୟ 8 ବର୍ଷାଣି ଆଚରତି। ଅପି ଚ 26,000 ବର୍ଷେ ଏସିଆନ୍ କ୍ରୀଡ଼ାସୁ ଭାରତୀୟ ପୁରୁଷ ମହିଳା ସ୍କିଟ୍ ଦଳାନି ଜାପାନ ଦେଶେ କାଂସ୍ୟ ପଦକଂ ବିଜିତବନ୍ତଃ। ମୀରାବାଇ ଚାନୁଃ ଭାରୋତ୍ତୋଳନେ ରଜତ ପଦକଂ ପ୍ରାପ୍ତବତୀ। अथ वार्ताः विस्तरेण। विदेश मंत्री डॉक्टर एस जयशंकर यूएई विदेश मंत्री शेख अब्दुल्ला बिन जायद अल नाहियान फ्रांस विदेश मंत्री जीन नोएल वैरोट च न्यूयॉर्क नगरे संयुक्त राष्ट्र संघस्य सामान्य सभायाः 81 तमस्य सम्मेलनावधौ भारत यूएई फ्रांस त्रिपक्षीय सम्मेलने भागं भजितवन्तः। त्रिभिः मंत्रिभिः अंतरिक्षम ऊर्जा कृत्रिम बुद्धिमत्ता संस्कृति परंपरादीनां परस्पर हितस्य सहमत क्षेत्रेषु त्रिपक्षीय सहयोगस्य प्रगतिं समीक्षितवन्तः। विदेश मंत्रालयेन प्रकाशितस्य वक्तव्यस्य अनुसारं नेतारः पश्चिम एशियायाः स्थितिमपि चर्चितवन्तः। राष्ट्रपतिः द्रौपदी मुर्मुः यूनां प्रयत्नेन 47,000 पूर्वमेव भारतं विकसितराष्ट्रं भविष्यति इति विश्वासः प्रकटितवती। अद्य वडोदरा नगरे महाराजा सयाजीराव बड़ौदा विश्वविद्यालयस्य 75वें दीक्षांत समारोहं संबोधयन्ती सा उक्तवती यत् शिक्षा तदा एव अर्थपूर्णा भवति यदा सा राष्ट्रस्य समाजस्य च कृते उपयुज्यते। अद्यत्वे प्रत्येकस्मिन् क्षेत्रे प्रौद्योगिकीय परिवर्तनं प्रचलति इति राष्ट्रपतिः अवदत्। सा अग्रे अवोचत् यत् अद्यतनीयानां बहूनां समाह्वानानां समाधाने बहुविषयकविधिः एव उपायः अस्ति। सा शिक्षया सह विविधक्षेत्रेषु महिलानां वर्धमानायाः सहभागितायाः अपि प्रशंसाम् अकरोत्।
2: मैंने देखा कि इस दीक्षांत समारोह में उपाधि

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ।

0: ତେବେ ଶ୍ରୋତା ବନ୍ଧୁ ଆଉ ଜମାରୁ ଡେରି ନ କରି ଆସନ୍ତୁ ଆଜିର ଆମର ଏହି ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମରେ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ମୋର ନାଁ ତୁଷାରବାଳା ତ୍ରିପାଠୀ। ମୁଁ ଜଣେ ଯୋଗ ପ୍ରଶିକ୍ଷିକା ଓ ଗୃହିଣୀ। ଆଜିର ଆଲୋଚନାର ବିଷୟବସ୍ତୁ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ। ସ୍ୱଚ୍ଛ ଅର୍ଥାତ୍ ନିର୍ମଳ, ସଫା। ସଫା ମନଟିଏ ସବୁବେଳେ ସୁନ୍ଦର କଥାଟିଏ ଚିନ୍ତା କରିଥାଏ। ସଫା ଘରଟିଏ ମନକୁ

ପ୍ରସନ୍ନ ରଖେ। ସଫା ଶରୀରଟିଏ ଆମକୁ ଅନେକ ରୋଗଠୁ ଦୂରେଇ ରଖେ। ସେମିତି ସ୍ୱଚ୍ଛ ପରିବେଶଟିଏ ହିଁ ଇଏ ସୃଷ୍ଟିକୁ ବଞ୍ଚାଇ ରଖେ। ପରିବେଶ କହିଲେ ଆମେ ବୁଝିବା ଆମ ଚାରିପାଖର ବାୟୁ, ଜଳ, ମାଟି, ଗଛପତ୍ର ଓ ଅସଂଖ୍ୟ ଜୀବଜନ୍ତୁ, କୀଟପତଙ୍ଗ ଆଦି। ଏ ସମସ୍ତେ ପ୍ରକୃତିର ଅଙ୍ଗ ଏବଂ ମନୁଷ୍ୟ ସଭ୍ୟତା ପାଇଁ ଉପହାର। ଏହାକୁ ହିଁ ଆଧାର କରି ସୁସ୍ଥ ସୁନ୍ଦର ସୃଷ୍ଟିର ସର୍ଜନା ଓ ପରିଚାଳନା ହୋଇଥାଏ। ମାନବର ସ୍ୱାସ୍ଥ୍ୟ ବାସ୍ତବିକ ସୁଖ ସମୃଦ୍ଧି ପାଇଁ ସ୍ୱଚ୍ଛ ପରିବେଶଟିଏ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ସବୁଠୁ ଚାଲାକ ପ୍ରାଣୀ ମଣିଷ ତାର ଅସୀମ ଲାଳସାକୁ ଚରିତାର୍ଥ କରିବା ପାଇଁ ପ୍ରକୃତିର ଏହି ଅଙ୍ଗଗୁଡ଼ିକରେ ଯଦି କ୍ଷତି କରେ, ତେବେ ପରିବେଶର ସନ୍ତୁଳନ ବିଗିଡ଼ିଯିବ ଆଉ ସୁଖ ସମୃଦ୍ଧି ଆଳରେ ସୃଷ୍ଟିଟି ବିନାଶ ଆଡ଼କୁ ହିଁ ଗତି କରିବ। ମଣିଷ କ୍ଷଣିକ ସୁଖ ପାଇଁ ଦୀର୍ଘସ୍ଥାୟୀ ସୁନ୍ଦର ଭବିଷ୍ୟତଟିର ସମ୍ଭାବନାକୁ ହରେଇ ଦେବ ସିନା। ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ଅକ୍ଟୋବର 2 ଠାରୁ ସରକାରଙ୍କର ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଚାଲିଛି। ଘର ଘର ବୁଲି ଅଳିଆ ଆବର୍ଜନା ଏକାଠି କରାହୋଇ ଉପଯୁକ୍ତ ପ୍ରଣାଳୀରେ ତାର ବିନିଯୋଗ ହେଉଛି। ସେଥିରେ ଆମେ ସମସ୍ତେ ସହଯୋଗ କରିବା ଉଚିତ। ସରକାର ଗ୍ରାମ ଏବଂ ସହରରୁ ଆବର୍ଜନା କାଢ଼ିବା ପାଇଁ ସାର୍ବଜନୀନ ଶୌଚାଳୟ କରିଛନ୍ତି ଏବଂ ସ୍ଥାନ ସ୍ଥାନରେ କଚଡ଼ା ଦାନୀମାନ ରଖିଛନ୍ତି। ମାତ୍ର ଆମର କର୍ତ୍ତବ୍ୟ ହେଉଛି ଶୌଚାଳୟକୁ ସଫା ରଖିବା। ସାର୍ବଜନୀନ ଶୌଚାଳୟକୁ ଯଦି ଆମେ ବ୍ୟବହାର କରୁଛନ୍ତି ତାହେଲେ ଠିକ୍ ଭାବରେ ବ୍ୟବହାର କରିବା, ତାକୁ ସଫା ରଖିବା ଆଉ ଘରୁ ବା ଆଖପାଖରୁ ଆମର ଚାରିପାଖରୁ ମଇଳାକୁ ନେଇକରି ଯେଉଁଠି ଗୋଟିଏ ସ୍ଥାନରେ କଚରା ଦାନି ରଖା ହେଇଛି ସେଇଠି ରଖିବା, ତାହା ହିଁ ହେଉଛି ଆମରି ଦାୟିତ୍ୱ। ଜଳ ଏବଂ ବିଦ୍ୟୁତର ଅପଚୟ ବନ୍ଦ କରିବା। ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ। ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ୍ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ଼ କୁଢ଼ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକାଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡ଼ିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପି ହେବା ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିବାର ସଂକଳ୍ପ ନେବା।

0: ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ, ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା, କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବର୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଜଳବନ୍ଦୀ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ରିଲିଫ ଯୋଗାଣ ଉପରେ ଗୁରୁତ୍ୱ, ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ବିଧାନସଭା ମୁଲତବୀ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ରାଜ୍ୟର 1,02,00,000 ଅଧିକ ପରିବାର ଏବଂ ଏସୀୟ କ୍ରୀଡ଼ାର 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନ୍ଦ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଭୀର ଅବପାତ ଆଜି ବିଳମ୍ବିତ ରାତି ସୁଦ୍ଧା ଉପକୂଳ ସ୍ପର୍ଶ କରିବ। ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆମର କୋରାପୁଟ ଆଉ ରାୟଗଡ଼ା ମଝିରେ ଓଡ଼ିଶା ଭିତରକୁ ଆସିବ, ତାପରେ ଆମର ମଧ୍ୟ ଡିପ୍ରେସନ କିମ୍ବା ଅବପାତରେ କଣ୍ଟିନ୍ୟୁ କରିବ। ବର୍ଷା ସହିତ କିଛି କିଛି ଜିଲ୍ଲାରେ ପବନର ବେଗ ରହିବ 55-65 କିଲୋମିଟର/ଆୱାର, ଝଟକା ପବନ ହୋଇପାରେ 75 କିଲୋମିଟର/ଆୱାର। ବିଶାଖାପଟନମ ଏବଂ ଗୋପାଳପୁର ମଧ୍ୟ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳରେ ଗଭୀର ଅବପାତ ହିସାବରେ ଗତି କରିବ। ପୁରା ସାଉଥ ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ଆମର ୱାର୍ଣ୍ଣିଂ ଜାରି କରାଯାଇଛି।
0: ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରୁ 421 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀର ପ୍ରସ୍ତୁତି କରାଯିବା ସହ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବଂ ଏହାର ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏପରି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ଶ୍ରୀ ମାଝି କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଜଳବନ୍ଦୀ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଉପଯୁକ୍ତ ରିଲିଫ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ 33 ଓଡ୍ରାଫ୍ ଟିମ୍ ସହ ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଛତ୍ରପୁରରେ 9 ଟିମ୍ ରିଜର୍ଭରେ ରହିଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଶ୍ରୟସ୍ଥଳୀ ପ୍ରସ୍ତୁତି ସହ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ଔଷଧ ଓ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ସମସ୍ତ ବନ୍ଦରରେ 3 ନମ୍ବର ବିପଦ ସଂକେତ ଜାରି କରାଯିବା ସହିତ

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନଦୀ ଓ ପ୍ରମୁଖ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ଡି ୱାଟରିଂ ପମ୍ପ ମୁତୟନ କରାଯାଇଛି। ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମସ୍ତ ନାଗରିକଙ୍କୁ ସତର୍କ ରହିବା ସହ ପ୍ରଶାସନର ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସମସ୍ତଙ୍କୁ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ଏହା ସତ୍ତ୍ୱେ ହୋହଲ୍ଲା ବନ୍ଦ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ 1,02,63,562 ପରିବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ 5,13,254 ପରିବାରକୁ ସଦସ୍ୟ ପିଛା ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଏ ବାବଦକୁ ମାସିକ 1,65,000 ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯାଉଛି ଏବଂ ବାର୍ଷିକ ପ୍ରାୟ 3,813 କୋଟି ଟଙ୍କାର ସରକାର ଖର୍ଚ୍ଚ ବହନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ନୂତନ ରାସନ କାର୍ଡ ନିମନ୍ତେ ସମୁଦାୟ 21,87,085 ଆବେଦନ ପ୍ରାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ 16,99,451 ଅନୁଧ୍ୟାନ ସରିଛି। ବଳକା ଥିବା ଆବେଦନଗୁଡ଼ିକର କ୍ଷେତ୍ରସ୍ତରୀୟ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏଲ୍ପିଜି ସିଲିଣ୍ଡର କଳାବଜାର ଓ ବେଆଇନ ମହଜୁଦକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଜିଲ୍ଲାରେ ଡିଷ୍ଟ୍ରିବ୍ୟୁଟର, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରୁଛନ୍ତି। 21 ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ 3,839 ଯାଞ୍ଚ କରାଯାଇଛି। ଏଥିରେ 1,128 ଜଣ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ଏବଂ 2,711 ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ କାର୍ଯ୍ୟ କରାଯାଇଛି। ଚଢ଼ଉ ସମୟରେ ମୋଟ 8,457 ଏଲ୍ପିଜି ସିଲିଣ୍ଡର ଜବତ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଖୁବ୍ ଶୀଘ୍ର ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ପଦକ୍ଷେପ ନିଆଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଧାନସଭାରେ ଆଜି ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି, ଏହି ଯୋଜନାର ସଫଳ ରୂପାୟନ ପାଇଁ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଏକ ବୈଠକ ଆୟୋଜନ କରାଯାଇଥିଲା। ସେଥିରେ ସମବାୟ ସମିତିଗୁଡ଼ିକ ଦ୍ୱାରା ଏହାର କାର୍ଯ୍ୟକାରିତା ଓ ଉପଯୋଗିତା ଆଦି ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର ଚୂଡ଼ାନ୍ତ ରୂପରେଖ ବର୍ତ୍ତମାନ ବିଭାଗର ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଧାନ କ୍ରୟ ବ୍ୟବସ୍ଥାରେ ଗୁଣବତ୍ତା ଯାଞ୍ଚକୁ ଅଧିକ ସ୍ୱଚ୍ଛ ଓ ବିଜ୍ଞାନଭିତ୍ତିକ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଏଆଇ ଆଧାରିତ ଗ୍ରେନ୍ ଆନାଲାଇଜର ବ୍ୟବହାର କରାଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ବଳସାମନ୍ତ କହିଛନ୍ତି, ରାଜ୍ୟର ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସିରେ ମୋଟ 246 ଏଆଇ ଆଧାରିତ ଗ୍ରେନ୍ ଆନାଲାଇଜର ଯୋଗାଇ ଦିଆଯାଇଛି। ବିଭାଗୀୟ ତଥ୍ୟ ଅନୁସାରେ ରାଜ୍ୟର 30 ଜିଲ୍ଲାର 66 ଆର୍ଏମ୍ସିରେ ଏହି ଯନ୍ତ୍ର ସ୍ଥାପନ କରାଯାଇଛି। ଧାନର ଗୁଣବତ୍ତା ନିର୍ଦ୍ଧାରଣ ପାଇଁ ଏଫ୍ଏକ୍ୟୁ ମାନକ ଅନୁଯାୟୀ ଏହି ପ୍ରଯୁକ୍ତି ମାଧ୍ୟମରେ ମାନ ଯାଞ୍ଚ କରାଯାଉଛି। ଗ୍ରେନ୍ ଆନାଲାଇଜର ଯୋଗାଣରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ଯନ୍ତ୍ର ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ରାଜ୍ୟରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ଆୟୋଜିତ 11ତମ ଆୟୁର୍ବେଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, 2024-25 ଓ 2025-26 ଆର୍ଥିକ ବର୍ଷରେ 400 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ 577ରୁ ଅଧିକ ଆୟୁଷ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ସମୟରେ ଆୟୁଷ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଭିତ୍ତିଭୂମି ଓ ଗୁଣବତ୍ତା ଉନ୍ନତ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଆରମ୍ଭ ହୋଇଥିବା ବେଳେ ଇ ସଞ୍ଜୀବନୀ ମେଡିସିନ୍ ସେବା ମାଧ୍ୟମରେ 50 ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ଯୋଗାଇ ଦିଆଯାଉଛି। ଏହି ଅବସରରେ ଯୋଗ, ଆୟୁର୍ବେଦ ଓ ହୋମିଓପାଥି ସମ୍ପର୍କରେ ଜନସଚେତନତା ପାଇଁ ଶିବିର ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭିତ୍ତିଭୂମି, ଚିକିତ୍ସା, ଶିକ୍ଷା, ମାନବ ସମ୍ବଳ ଓ ଡିଜିଟାଲ ସେବାର ସମନ୍ୱିତ ବିକାଶ ମାଧ୍ୟମରେ ଓଡ଼ିଶା ଏକ ସୁଦୃଢ଼ ଏବଂ ଲୋକାଭିମୁଖୀ ଆୟୁଷ ବ୍ୟବସ୍ଥା ଗଠନ ଦିଗରେ ଆଗକୁ ବଢ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଇ ଚାନୁ ତାଙ୍କର ପ୍ରଥମ ଏସିଆନ୍ ଗେମ୍ସ ପଦକ ହାସଲ କରିଛନ୍ତି। ସେ ମହିଳା 49 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତ 28 ବର୍ଷ ପରେ ପଦକ ହାସଲ କରିଛି। ସେହିଭଳି ଭାରତୀୟ ପୁରୁଷ ଦଳ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ହାସଲ କରିଛି। ଏହାସହ ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ, 5 ରୌପ୍ୟ ଓ 6 କାଂସ୍ୟ ପଦକ ସହ ଭାରତ ମୋଟ ପଦକ ସଂଖ୍ୟା 12 ବୃଦ୍ଧି ପାଇଛି। ରାଜ୍ୟରେ ବର୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଜଳବନ୍ଦୀ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ରିଲିଫ୍ ଯୋଗାଣ ଉପରେ ଗୁରୁତ୍ୱ, ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ବିଧାନସଭା ମୁଲତବୀ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ରାଜ୍ୟର 1,02,00,000ରୁ ଅଧିକ ପରିବାର, ଏବଂ ଏସୀୟ କ୍ରୀଡ଼ାର 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ଆଜିର ପ୍ରସଙ୍ଗ ସୁନିଆ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଉତ୍କଳୀୟ ପରମ୍ପରାରେ ମୁଖ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାନୀତିରେ ପୁରୀ ଗଜପତି ରାଜପରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗଜପତି ମହାରାଜା ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ପରିଚିତ, ଉତ୍କଳର ମୌଡ଼ମଣି ତଥା ରାଜାମାନଙ୍କ ମଧ୍ୟରେ ସେ ହେଉଛନ୍ତି ଶ୍ରେଷ୍ଠ। ଓଡ଼ିଆ ଜାତିର ଠାକୁର ରାଜା ଭାବେ ସେ ମାନ୍ୟତା ପାଇଛନ୍ତି। ଗଜପତି ରାଜପରିବାରର ଏକ ପ୍ରମୁଖ ପରମ୍ପରା ହେଉଛି ସୁନିଆ। ଅନ୍ୟ ପ୍ରକାରେ କହିଲେ ସୁନିଆ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। ଏହି ଦିନ ଠାକୁର ରାଜା ଗଜପତିଙ୍କର ନୂତନ ଅଙ୍କ ପ୍ରଚଳନ ହୋଇଥାଏ। ଶିଶୁଟିଏ ଜନ୍ମ ହେଲେ ଜାତକ ପ୍ରସ୍ତୁତି ଭଳି ଏହି ଦିନ ଜାତକରେ ଗଜପତିଙ୍କର ଅଙ୍କ ଲେଖାଯିବାର ବିଧି ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସୁନିଆର ଅର୍ଥ ହେଉଛି ସ୍ୱର୍ଣ୍ଣ ମୁଦ୍ରା ବା ମୋହର। ସୁନିଆ ପୂଜା ଓ ଗଣନା ହେଉଛି ଓଡ଼ିଶାର ଏକ ବିଶେଷତ୍ୱ। ଏହି ଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କର ରାଜତ୍ୱର ନୂତନ ଅଙ୍କ ଖୋଦି କରାଯାଏ, ଏହାକୁ ଅଙ୍କକଟା କହନ୍ତି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ସୁନିଆ ପର୍ବ ଅବସରରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ 1434 ସାଲ ଏବଂ 71 ଅଙ୍କ ଆରମ୍ଭ ହୋଇଛି। ବିଧି ପରମ୍ପରା ଅନୁଯାୟୀ ଶ୍ରୀନଅରରେ ଆଜି ପୂଜାର୍ଚ୍ଚନା ଓ ମଙ୍ଗଳାର୍ପଣ କରାଯାଇଛି। ସେଠାରେ କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାରେ ଶ୍ରୀ ଗଜପତି ମହାରାଜା ରାଜକୀୟ ବେଶ ସହ ସିଂହାସନ ଆରୋହଣ କରନ୍ତି। ମସ୍ତକରେ ରାଜମୁକୁଟ ଏବଂ ହସ୍ତରେ ଖଡ଼ଗ ଧାରଣ କରିଥାନ୍ତି। ସେଠାରେ ରାଜାଙ୍କୁ ମଙ୍ଗଳାର୍ପଣ କରାଯାଏ। ରାଜକୀୟ ଶାସନରେ ନୂତନ ସୁବର୍ଣ୍ଣ ମୋହର ପ୍ରଚଳନ ଯୋଗୁଁ ଏହାକୁ ସୁନିଆ ପର୍ବ ବୋଲି କୁହାଯାଏ। ଆଜିଠାରୁ ରାଜାଙ୍କ ରାଜତ୍ୱର ନୂତନ ଖାତା, ରାଜସ୍ୱ ଓ କର ପ୍ରଚଳନ ହୋଇଛି। ସୁନିଆ ପର୍ବ ଅବସରରେ ଗଜପତିଙ୍କୁ ଭେଟି ଅର୍ପଣ ହୋଇଥାଏ। ପରମ୍ପରା ଅନୁଯାୟୀ ପ୍ରଥମେ ରାଣୀ ସାହିବା ସୁନିଆ ଭେଟି ଅର୍ପଣ କରିଥାନ୍ତି। ଏହାକୁ ଗଜପତି ମହାରାଜ ସାଦରେ ଗ୍ରହଣ କରିବା ପରେ ବିଭିନ୍ନ ସେବକ ଗୋଷ୍ଠୀ ତଥା ଦେଉଳ ପୁରୋହିତ ମଠାଧୀଶ ପ୍ରମୁଖ ଗଜପତିଙ୍କୁ ସୁନିଆ ଭେଟି ଦେଇଥାନ୍ତି। ଏହାପରେ ମହାରାଜାଙ୍କୁ ରାଜଗୁରୁ ଅକ୍ଷତ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ରାଜଗାଦୀରୁ ଓହ୍ଲାଇ ଗଜପତି ମହାରାଜା ମହାରାଣୀଙ୍କ ସହ ରାଜନଅରସ୍ଥିତ ଠାକୁରଙ୍କ ଘରକୁ ବିଜେ କରନ୍ତି। ଏପରିକି ଅନ୍ୟ ରାଜପରିବାରର ସଦସ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇଥାନ୍ତି। ଗବେଷକଙ୍କ ମତ ଅନୁଯାୟୀ ସୋମବଂଶୀ ରାଜା ଯଯାତି କେଶରୀଙ୍କ ଅମଳରୁ ସୁନିଆ ପର୍ବ ଶ୍ରୀନଗରରେ ପାଳିତ ହେଉଛି। ସୁନିଆ ପାଇଁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ହରିବଲ୍ଲଭ ତାଟ ଆସିଥାଏ। ସେଥିରେ ଆସିଥିବା ମହାପ୍ରସାଦ ଓ ଚନ୍ଦନ ଗଜପତିଙ୍କ ମସ୍ତକରେ ଲାଗି କରାଯାଏ। ରାଜଗୁରୁ ଏହି ତାଟକୁ ଗଜପତିଙ୍କ ମସ୍ତକରେ ସ୍ପର୍ଶ କରାନ୍ତି। ଏହାକୁ ମହାପ୍ରଭୁଙ୍କ ଆଜ୍ଞା ବୋଲି ଗ୍ରହଣ କରାଯାଇଥାଏ। ଏହାପରେ ଅନ୍ୟାନ୍ୟ ବିଧି ପରମ୍ପରା ସମ୍ପନ୍ନ ସହ ନୂତନ ଅଙ୍କ ପ୍ରଚଳନ ପାଇଁ ଗଜପତି ନିର୍ଦ୍ଦେଶ ଦେଇଥାନ୍ତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ହେଉଛି ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ଶ୍ରୀ ବାମନଙ୍କ ଆବିର୍ଭାବ ଦିବସ। ଶ୍ରୀମନ୍ଦିରରେ ଏହି ଅବସରରେ ଆଜି ବାମନ ଜନ୍ମନୀତି ପାଳିତ ହେଉଛି। ଶ୍ରୀମନ୍ଦିରରେ ଯେଉଁଭଳି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହୋଇଥାଏ, ସେହିଭଳି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବାମନ ଜନ୍ମନୀତି ବିଧି ପରମ୍ପରା ଅନୁଯାୟୀ ପାଳିତ ହୋଇଥାଏ। ବାମହସ୍ତରେ ଛତା, ଦକ୍ଷିଣ ହସ୍ତରେ କମଣ୍ଡଳ ଆଦି ଧାରଣ କରି ପ୍ରଭୁ ବାମନ ବେଶ ହୁଅନ୍ତି। ଏହି ନୀତି ପାଳନ ଅବସରରେ ଦେଉଳ ବଣିଆଙ୍କ ଦ୍ୱାରା ସୁବର୍ଣ୍ଣ ବାମନ ମୂର୍ତ୍ତି ଭଦ୍ରମଣ୍ଡଳରେ

0: ବୀର୍ଯ୍ୟପୂର୍ବକ ପଞ୍ଚାମୃତ ସ୍ନାନ ସହ ଠାକୁରଙ୍କୁ ଆରାଧନା କରାଯାଏ। ପରେ ପଞ୍ଚୋପଚାର ପୂଜା ଓ ଶୀତଳ ଭୋଗ ଲାଗି ହୋଇ ପାଳିଆ ମହାସୁଆରଙ୍କ ଦ୍ୱାରା ବାମନ ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ମହାଜନସେବକ ଦିଅଁକୁ ଜୟ ବିଜୟ ଦ୍ୱାର ନିକଟକୁ ନେଇଥାନ୍ତି। ସେଠାରେ ମାର୍କଣ୍ଡେଶ୍ୱର ସାହିରୁ ବାମନ ମୂର୍ତ୍ତି ପଟି ଯୋଗାଇ ଦିଆଯାଇଥାଏ। ସକାଳ ଧୂପ ପରେ ମହାସ୍ନାନ ସର୍ବାଙ୍ଗ ଓ ଅଧିବାସ ସମ୍ପନ୍ନ ହେବା ସହ ଠାକୁରଙ୍କ ଯଜ୍ଞ ପବିତ୍ର ଲାଗି କରାଯାଇ ମଧ୍ୟାହ୍ନ ଧୂପ ବଢ଼ାଯାଏ। ପାରମ୍ପରିକ ନୀତି ଅନୁଯାୟୀ ଠାକୁରଙ୍କ ଏହି ବାମନ ନୀତି ସମ୍ପନ୍ନ ହୋଇଥାଏ। ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ପାଞ୍ଚଟା ପରଠାରୁ ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରାତି 11 ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସତ୍ୟ ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। ସୋନିଆ ଓ ବାମନ ଜନ୍ମ ଓଡ଼ିଆ ଜାତି ଓ ପରମ୍ପରାର ଏକ ପବିତ୍ର ଦିବସ ଭାବେ ମାନ୍ୟତା ପାଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଅବପାତ, ସମ୍ଭାବ୍ୟ ବର୍ଷା ଓ ଏତାର ମୁକାବିଲା ବାବଦେ ସରକାରଙ୍କର ତରଫରୁ ନିଆଯାଇଥିବାର ପଦକ୍ଷେପ ବାବଦେ ସୂଚନା ଦେଇଥିଲେ। ବୈଠକଟି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇକରି କହିଛନ୍, ସବୁ ପ୍ରାକୃତିକ ବିପର୍ଯ୍ୟୟଥି ରାଜ୍ୟ ସରକାରଙ୍କର ନୀତି ହେଉଛେ ଜିରୋ କେଜୁଆଲିଟି। ହେଥିର୍ଲାଗି ରାଜ୍ୟ ସରକାରଙ୍କର ସବୁ ବିଭାଗ ଜିଲ୍ଲା ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି ଏ ପରିସ୍ଥିତିର ମୁକାବିଲା କରବାର ଦରକାର ଅଛେ। ଜଳବନ୍ଦୀ କ୍ଷେତ୍ରଥି ଲୁକ୍କୁ ସୁରକ୍ଷିତ ଜାଗାକେ ନେବାର ଆଉ ସେମାନଙ୍କୁ ଦରକାରୀ ରିଲିଫ୍ ଯୋଗାଇ ଦେବାର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବାତ୍ୟାର ସମ୍ଭାବନା ନାଇଁଥିଲେ ବିଲ୍ ସବୁ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ସହିତ ସର୍ବୋଚ୍ଚ ସ୍ତରଥି ପ୍ରସ୍ତୁତି ଜାରି ରଖବାରକେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସମ୍ଭାବ୍ୟ ବର୍ଷା ଆଉ ସରକାରଙ୍କର ପଦକ୍ଷେପକେ ନେଇକରି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍,
1: ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ହେଇ ସାରିଛି। ଓଡିଆରଏଫ ଏବଂ ଏନଡିଆରଏଫ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଇ ସାରିଛୁ। 33 ଓଡିଆରଏଫ ଟିମ୍ ବର୍ତ୍ତମାନ 6 ଜିଲ୍ଲାରେ ଅବସ୍ଥାପିତ ହେଇସାରିଛନ୍ତି। ଆହୁରି 9 ଟିମ୍ ଛତ୍ରପୁରରେ ଅଛନ୍ତି, ଯେଉଁଠି ଅଧିକ ଆବଶ୍ୟକ ପଡ଼ିବ ଆମେ ପଠାଇଦେବୁ।
0: ସେଆଡ଼େ ବର୍ଷାକେ ନଜରଥି ରଖିକରି ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ସହିତ 12 ଜିଲ୍ଲା ସ୍କୁଲ ଆଉ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଆଇବା କାଲି ତକ ଛୁଟି ଘୋଷଣା କରାଯାଇଛି। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର 2 ଦିନେ ବିରୋଧୀମାନଙ୍କର ହୋହାଲ୍ଲା ଲାଗି ଆଇଜଭିଲ୍ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଧିବେଶନ ମୂଲ ଅନୁସାରେ 5 ଉତ୍ତରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକେ ପହଲା ଉପରବେଲା 4 ତକ ମୁଲତବୀ ରଖିଥିଲେ। ତାର ଉତ୍ତରୁ ଗୃହ କାର୍ଯ୍ୟ ମୂଲ ଅନୁସାରେ 6 ଲାଗି ଚାଲିପାରିଥିଲା। ବିରୋଧୀ ସଦସ୍ୟମାନେ ବିଦ୍ୟାଳୟ ପଢ଼ା ବହି ଭୁଲ ଆର୍ MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକେ ନେଇକରି ଗୃହ ଭିତରେ ହୋହାଲ୍ଲା ଜାରି ରଖିଥିଲେ। ଉପବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଆସନକେ ଫେରିଯିବାରକେ ଅନୁରୋଧ କରିଥିଲେ ବିଲ୍ କେନ୍ସି ସୁଫଲ ନାଇଁ ମିଲ୍ବାରନୁ ଗୃହକେ ଆଇବାକାଲ ସକାଳର 10:30 ତକ ମୁଲତବୀ ରଖାଯାଇଛି। ଓଲା ଆର୍ ଉବର ବାଗିର ଓଡ଼ିଶାନୁ ଭାରତ ଟ୍ୟାକ୍ସି ଯୋଜନା କାମ କରବା, ଏ ଯୋଜନାକେ ଓଡ଼ିଶାନୁ କାର୍ଯ୍ୟକାରୀ ଲାଗି ପଦକ୍ଷେପ ନିଆଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଧାନସଭାନୁ କହିଛନ୍। ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏ ବାବଦେ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍, ଏତାର ସଫଲ ରୂପାୟନ ଲାଗି ସମବାୟ ମନ୍ତ୍ରଣାଳୟ ତରଫରୁ ଗଲା 3 ଗୋଟେ ବୈଠକର ଆୟୋଜନ ହୋଇଥିଲା, ଯେନ୍ତି ସମବାୟ ସମିତିମାନଙ୍କର ତରଫରୁ ଏତାର କାର୍ଯ୍ୟକାରିତା ଓ ଉପଯୋଗିତା ବାଗିର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା ହୋଇଛି। ଏତାର ଚୂଡ଼ାନ୍ତ ରୂପରେଖ ଏଚ୍ଏନ୍ ବିଭାଗର ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ସମବାୟ ମନ୍ତ୍ରଣାଳୟ ତରଫରୁ ଗଲା 5 ଦିନ ଭାରତ ଟ୍ୟାକ୍ସି ଯୋଜନା ଲାଗୁ ହୋଇଥିଲା। ରାଜ୍ୟ 34 ମଡେଲ ମଣ୍ଡି ତିଆରି ଲାଗି ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ସମବାୟ ମନ୍ତୀ ପ୍ରଦୀପ ବଳସାମନ୍ତ ବିଧାନସଭାନୁ କହିଛନ୍। ଏହାଦେ 4 ମଣ୍ଡି ତିଆର କାମ ମୂଲ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। 38 ମଡେଲ ମଣ୍ଡି ତିଆରି ଲାଗି 300 ଟଙ୍କା ବ୍ୟୟବରାଦ ପ୍ରସ୍ତାବକେ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଆଇବା କ୍ଷେପେ ଆଉ 62 ମଡେଲ ମଣ୍ଡି ବିକଶିତ କରବାରକେ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗୃହନୁ କହିଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକେ ଆଜ 8 ପୁରା ହୋଇଛି। 2018 ସେପ୍ଟେମ୍ବର ମାସେ ଝାଡ଼ଖଣ୍ଡର ରାଞ୍ଚିନୁ ମୁହୁଲ ହୋଇଥିବାର ଏହି ଯୋଜନା ପୃଥିବୀର ସବୁନୁ ବଡ଼ ସରକାରୀ ସ୍ୱାସ୍ଥ୍ୟ ଯୋଜନା ହୋଇଛି। ଭାରତନ ପାଖାପାଖି 60 ଅଧିକା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କ୍ଷେତ୍ରଥି ଏଇଟା ଗୋଟେ ବଡ଼ ପରିବର୍ତ୍ତନ ଆଣିଛି। ପରିବାରମାନଙ୍କୁ ବଛରକ 5 ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେବାର ସହିତ ମାହାଲିଆ ସେବା ମୂଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍, ଏହାଦେ ତକ୍ ଆୟୁଷ୍ମାନ ମନ୍ଦିରକେ 500 ଅଧିକା ଥର ରୋଗୀମାନେ ସେବା ଲାଗି ଯାଇଛନ୍। ତୃଣମୂଳ ସ୍ତରନୁ ସ୍ୱାସ୍ଥ୍ୟସେବା ଅଧିକା ବର୍କର୍ସ କରିଛେ ବୋଲି ସେ କହିଛନ୍। 48,54,00,000 ଅଧିକା ଆୟୁଷ୍ମାନ କାର୍ଡ ଏହାଦେ ତକ୍ ଦିଆଯାଇଛେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ପୁରା ହୋଇଛି। ଜନସେବାନୁ ଦେଶସେବା ମନ୍ତ୍ର ଆଧାରେ ଜୟଯାତ୍ରା ଆଉ ଏହାଦେ ତକ୍ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶଉଛି। ସେବା ଆଉ ସୁଶାସନର ଏ ଦୂରଦୃଷ୍ଟିଥି ପରିଚାଳିତ ହୋଇକରି ସରକାର 2047 ତକ୍ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର୍ ଲାଗି ସବୁବେଳେ କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କରିଥି ଆସୁନ୍ ଜାନ୍ମା ସ୍ୱଚ୍ଛ ଭାରତ ମିଶନ ବାବଦେ। 2014 ବେଲ୍କେ ମୂଲ ହୋଇଥିବାର ସ୍ୱଚ୍ଛ ଭାରତ ମିଶନ ପରିମଳକେ ଗୋଟେ ଅବହେଳିତ ଜନସ୍ୱାସ୍ଥ୍ୟ ପ୍ରସଙ୍ଗନୁ ସାରା ଦେଶେ ଜନ ଆନ୍ଦୋଳନଥି ବଦଳେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା, ମର୍ଯ୍ୟାଦା ଆଉ ଆଚରଣଗତ ପରିବର୍ତ୍ତନକେ ଏ ମିଶନର ମୁଖ୍ୟ ଅଂଶ ଭାବେ ରଖିଥିଲେ। ମିଶନ ଅଧୀନଥି 12 ଅଧିକା ଘରେ ଶୌଚାଳୟ ତିଆରି ହୋଇଛି ଆଉ 2019 ତକ୍ ଭାରତନ ଗାଁମାନଙ୍କୁ ଖୋଲାଥି ଶୌଚମୁକ୍ତ ଘୋଷଣା କରାଯାଇଛି। 2024 ଗୋଟେ ଅଧ୍ୟୟନ ଅନୁସାରେ ଯେନ୍ ଜିଲ୍ଲାନୁ ସ୍ୱଚ୍ଛ ଭାରତ ମିଶନ ଅଧୀନଥି

0: ଚାଲ ତିଆରି ହେଇଛେ। ସେଠାନେ ଶିଶୁ ଆଉ 5 ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁ ହାର ବହୁତଟେ କମିଛେ। ଅନୁମାନ ଅନୁସାରେ ଏ ମିଶନ ଲାଗି ଫି ବଛର ପାଖାପାଖି 70,000 ଜନ୍ମ ହେଲା ଛୁଆଙ୍କର ଜୀବନ ବଞ୍ଚାଯାଇପାରିଛେ। ସ୍ୱଚ୍ଛତା ସର୍ବେକ୍ଷଣ ଏ ମିଶନ୍ଟି ଗୋଟେ ଶକ୍ତିଶାଳୀ ପ୍ରତିଯୋଗିତାମୂଳକ ଦିଗ ଯୋଡ଼ିଛେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜେ ନେତୃତ୍ୱ ନେଇକରି 2 ଅକ୍ଟୋବର 2014 ଝାଡ଼ୁ ଧରିକରି ସଫେଇ କରିଥିଲେ। ସେ 9 ଜଣ ନାକରା ଲୋକକୁ ବାଛିକରି ସେମାନଙ୍କୁ ଆହୁରି 9 ଜଣଙ୍କୁ ଏ ଆନ୍ଦୋଳନରେ ସାମିଲ ହେବାରକେ ଅନୁରୋଧ କରିଥିଲେ। ଏଇଟା ସେବାର ଗୋଟେ ଶୃଙ୍ଖଳ ତିଆରି କରିକରି ସ୍ୱଚ୍ଛ ଭାରତକେ ଗୋଟେ ସରକାରୀ କାର୍ଯ୍ୟକ୍ରମନୁ ଜନ ଆନ୍ଦୋଳନଟି ବଦଳେଇ ଦେଇଥିଲା। ଏ ବାବଦେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷେତ୍ରୀ କହିଛନ୍।
1: ମାନେ ସମସ୍ତେ ଜାଣିଥିବେ ଅନରେବଲ୍ ପ୍ରାଇମ୍ ମିନିଷ୍ଟର 2014 ସାରା ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନର ଆହ୍ୱାନ କରିଥିଲେ। ଦେଶର ସମସ୍ତ ନାଗରିକ ବନ୍ଧୁକୁ ସେ ନିବେଦନ କରିଥିଲେ କି ସମସ୍ତେ ନିଜ ବ୍ୟବହାରରେ ସ୍ୱଚ୍ଛତାକୁ ଆଣିବା ଲାଗି ନିବେଦନ କରିଥିଲେ। ସେଇ ଦିଗରେ ଆମର ସମ୍ବଲପୁର ମହାନଗର ନିଗମରେ ବି 40 ୱାର୍ଡରେ ସବୁ ଜାଗାରେ ପରିମଳ ବ୍ୟବସ୍ଥା ଲାଗି ଆମେ ଲୋକଙ୍କୁ ମଧ୍ୟ ରେଗୁଲାର ଭାବରେ ଆମେ ଆହ୍ୱାନ କରୁଛୁ। 17 ସେପ୍ଟେମ୍ବରରୁ 17 ଅକ୍ଟୋବର ଯାଏ ସ୍ୱଚ୍ଛତା ହିଁ ସେବାର ମଧ୍ୟ କ୍ୟାମ୍ପେନ୍ ଆମର ଚାଲିଛି, ଯେଉଁଥିରେ ଆମର ସ୍କୁଲର ପିଲାମାନେ ତାଙ୍କର ପ୍ୟାରେଣ୍ଟ ସବୁ ପନିପରିବାର ଭେଣ୍ଡର୍ସ ସମସ୍ତଙ୍କୁ ଆମେ ଆହ୍ୱାନ କରୁଛୁ ତାଙ୍କୁ ହାତରେ ହାତ ମିଶାଇକି ଯୋଉ ପରିମଳ ବ୍ୟବସ୍ଥାକୁ କେମିତି ଆମେ ଗୋଟେ କମ୍ୟୁନିଟି ଡ୍ରାଇଭ୍ ହିସାବରେ ପରିଣତ କରିବା ସେ ଦିଗରେ ଆମର ମହାନଗର ନିଗମର ଚେଷ୍ଟା ଚାଲିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଘରେ ଘରେ ଆପଣ ସମସ୍ତେ ଓଦା ଓ ଶୁଖିଲା ଅଳିଆକୁ ପୃଥକ ଭାବରେ ଅଲଗା ଅଲଗା କରିକି ରଖନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 138 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ବି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ଠାରେ ଆଜି 65 ଆନ୍ତଃଜିଲ୍ଲା ଚମ୍ପିଅନ୍ସିପ୍ ସାହାଣି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଲ୍ ହୋଇଛି। ପହିଲା ମ୍ୟାଚ୍ଟି ଖୋର୍ଦ୍ଧା ଦଲ ନୟାଗଡ଼ ଦଲକେ 2-0 ଗୋଲ୍ଥି ହରାଇଥିବାର ବେଳେ 2 ମ୍ୟାଚ୍ଟି ଗଞ୍ଜାମ ଦଲ ପୁରୀକେ 1-0 ଗୋଲ୍ଥି ହରାଇଛି। ପହିଲା ଥର ଲାଗି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ତରଫରୁ ଆୟୋଜିତ ସାହାଣି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁବର୍ଣ୍ଣପୁରଠାରେ ଓଡ଼ିଶା ଫୁଟବଲ ସଂଘ ଆଉ କ୍ରୀଡ଼ା ସଂଘର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ବଙ୍ଗୋପସାଗରନୁ ଗଭୀର ଅବପାତ ଆଜି ରାତି ତକ୍ ପାର କରିବା ଉତ୍ତରାନ୍ଧ୍ର ଆଉ ଦକ୍ଷିଣ ଓଡ଼ିଶା ସମୁଦ୍ର ଖଣି। ରାଜ୍ୟ ସମ୍ଭାବ୍ୟ ବର୍ଷା ଓ ସରକାରଙ୍କ ତରଫରୁ ନିଆଯାଇଥିବାର ସତର୍କତାମୂଳକ ପଦକ୍ଷେପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବିଧାନସଭାର ମୌସୁମୀ ଅଧିବେଶନର 2 ଦିନେ ବିରୋଧୀମାନଙ୍କର ହୋହାଲ୍ଲା ଲାଗି ଆଜିଭିଲ୍ ଗୃହ କାର୍ଯ୍ୟ ହେଲା ବାଧାପ୍ରାପ୍ତ। ଓଡ଼ିଶାନୁ ବହୁତ ଜଲ୍ଦି ଲାଗୁ ହେବା ଭାରତ ଟ୍ୟାକ୍ସି ଯୋଜନା କହିଲେ ସମବାୟ ମନ୍ତ୍ରୀ। ଆଉର୍ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକେ ଆଜି ପୁରଲା 8 ବର୍ଷ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରେଲେଗୁରି ପ୍ରଚାର କରୁଛୁ ଆକାଶବାଣୀ
2: କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ। ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ଷମ। ଆନ୍ଧ୍ରପ୍ରଦେଶରେ ରେଳ ଦୁର୍ଘଟଣାରେ 4 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ। ବିକଶିତ ଭାରତର ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ବ୍ରହ୍ମକୁମାରୀଙ୍କର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭାରତ ଯୋଗ, ପ୍ରାଣାୟମ, ଅହିଂସା ଏବଂ ବସୁଧୈବ କୁଟୁମ୍ବକମ୍ ଭଳି ଆଦର୍ଶ ବିଶ୍ୱକୁ ପ୍ରଦାନ କରିଛି। ଆଜିର ଦିନରେ ବ୍ରହ୍ମକୁମାରୀମାନେ ବିଶ୍ୱର 80 ଉର୍ଦ୍ଧ୍ୱ ଦେଶରେ ଯୋଗ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ କିଭଳି ମାନସିକ ଶାନ୍ତି ଉପଲବ୍ଧ ହୁଏ ସେ ସମ୍ପର୍କରେ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
3: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलते हुए आज पूरा विश्व भारत की ओर देख रहे। आज यहाँ के बहने 80 से ज्यादा देशों में लोगों को जागरूक करने का, लोगों को आध्यात्मिक रूप में अवेकनिंग करने का संदेश दे रहे। जब जुगा जागृत थे गए पूरा विश्व में जो सपना ब्रह्म कुमारी दिख रहे स्वर्णिम भारत।
2: ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ କରିବା ସହ ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀକରଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଦେଶର ସମାବେଶୀ ବିକାଶରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି
3: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलते हुए भारत की तस्वीर जो देश के अधिकांश उच्च शिक्षण संस्थानों में दिखाई दे रहा है। हर क्षेत्रों में महिलाओं की बढ़ती भागीदारी इस बात का शुभ संकेत है कि हमारे देश समावेशी विकास की दिशा में आगे बढ़ रहा है।
2: ଏହି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ସ୍ନାତକୋତ୍ତର ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବା ସହିତ ଅନ୍ୟ କୃତି ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଆୟୋଗଙ୍କ ପକ୍ଷରୁ ବିଗତ ମାସଗୁଡ଼ିକରେ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହିତ ପ୍ରାୟ 40

ନିର୍ବାଚନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ତେବେ ଯେକୌଣସି ନିଷ୍ପତ୍ତି ନେବା ସମୟରେ ପ୍ରତ୍ୟେକ ସଂସ୍ଥାରେ ମତାନ୍ତର ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଦେଶର ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା ଦିଗରେ ନିଜର ପରାମର୍ଶ ଦେବା ଲାଗି ଆୟୋଗଙ୍କଠାରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀଙ୍କ ଦାୟିତ୍ୱ ଏବଂ ଅଧିକାର ରହିଛି ବୋଲି ଆୟୋଗ କହିଛନ୍ତି। ସମ୍ପ୍ରତି ବିହାର, କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ସଫଳତାର ସହ ଆୟୋଗଙ୍କ ପକ୍ଷରୁ ବିଧାନସଭା ନିର୍ବାଚନ ପରିଚାଳନା କରାଯାଇଛି। ଏତଦ୍ବ୍ୟତୀତ ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଏହି ସମୟ ମଧ୍ୟରେ ସୁଚାରୁରୂପେ ସମ୍ପନ୍ନ କରାଯାଇଛି। ସାମ୍ବିଧାନିକ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପନ୍ନ କରିବା ଦିଗରେ ଆୟୋଗ ନିଜର ପ୍ରତିବଦ୍ଧତା ଏହି ଅବସରରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମହାକାଶ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜନକଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହାକାଶ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂସ୍କାରଗୁଡ଼ିକ 2020 ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଦେଶକୁ ଆତ୍ମନିର୍ଭର ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲାଗି ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବାର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍କାରଗୁଡ଼ିକର ଅଂଶସ୍ୱରୂପ ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ ଅଥରାଇଜେସନ୍ ସେଣ୍ଟର ଇନ୍ ସ୍ପେସ୍ ନାମକ ଏକ ନୂତନ ସଂସ୍ଥା ସ୍ଥାପନ କରାଯାଇଥିଲା। ଦେଶର ମହାକାଶ ଭିତ୍ତିଭୂମିର ବ୍ୟବହାର କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସମାନ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବା ହେଉଛି ଏହି ସଂସ୍ଥାର ମୁଖ୍ୟ ଦାୟିତ୍ୱ। ଏହି ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହାଇଦ୍ରାବାଦ ଭିତ୍ତିକ ସ୍କାଏ ରୁଟ୍ ଏରୋସ୍ପେସ୍। ଭାରତୀୟ ଗବେଷଣା ମହାକାଶ ସଂଗଠନର ପୂର୍ବତନ ବୈଜ୍ଞାନିକ ପବନ କୁମାର ଚନ୍ଦନା ଏବଂ ନାଗା ଭରତଙ୍କ ଦ୍ୱାରା 2018 ଏହା ସ୍ଥାପନ କରାଯାଇଥିଲା। 2022 ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ ଏସ୍କୁ ଉତ୍କ୍ଷେପଣ କରି ସ୍କାଏ ରୁଟ୍ ଏରୋସ୍ପେସ୍ ଇତିହାସ ରଚିଥିଲା। ସମ୍ପ୍ରତି ହାଇଦ୍ରାବାଦଠାରେ କମ୍ପାନୀର ଇନ୍ଫିନିଟି କ୍ୟାମ୍ପସ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଏହାର ପ୍ରଥମ ଅର୍ବିଟାଲ୍ ରକେଟ୍ ବିକ୍ରମ 1କୁ ଅନାବରଣ କରିଥିଲେ। ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଷ୍ଟାର୍ଟଅପ୍ମାନଙ୍କୁ ସଶକ୍ତ କରିବା ଏବଂ ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥାରେ ଭାରତର ଅଂଶକୁ ବୃଦ୍ଧି କରିବା ଭଳି ଜନକଲ୍ୟାଣକାରୀ ଲକ୍ଷ୍ୟ ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରଥମ ଥର ଲାଗି ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ସଫଳତାର ସହ କବଚର ଚତୁର୍ଥ ସଂସ୍କରଣକୁ କାର୍ଯ୍ୟକାରୀ କରିଛି। ଏହାଦ୍ୱାରା ରେଳ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ ଡିଭିଜନର ମାଲକାଜଗିରି କାମାରେଡ଼ି ସେକ୍ସନ ଅଧୀନସ୍ଥ 108 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥରେ କବଚ 3.2 ସଂସ୍କରଣରୁ 4.0କୁ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। କବଚ 4.0 ମାଧ୍ୟମରେ ଏହାର ସୁରକ୍ଷାକୁ ଅଧିକ ସଶକ୍ତ କରାଯିବା ସହିତ ରେଳ ଚଳାଚଳକୁ ସୁଗମ କରାଯାଇପାରିଛି। ଏକଶୃଙ୍ଗୀ ଗଣ୍ଡାମାନଙ୍କର ସଂରକ୍ଷକ ଭାବେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଭାରତର ସଂରକ୍ଷଣ ଯାତ୍ରାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟା ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଗଣ୍ଡାମାନଙ୍କ ସଂଖ୍ୟା ଭାରତରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କର ସଂରକ୍ଷଣ ସହିତ ଏକ ସୁସ୍ଥ ଭବିଷ୍ୟତ ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ଟେକାଲି ମଣ୍ଡଳର ରବିଭାଲାସାଠାରେ ରାଜରାଣୀ ଏକ୍ସପ୍ରେସ୍ ସହିତ ଧକ୍କା ହୋଇ 4 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ରଛାତ୍ରୀମାନେ ରେଳ ଟ୍ରାକ୍ ଉପରେ ଚାଲି ଚାଲି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ଟେକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଶ୍ରୀ ନାଇଡୁ ରେଳବାଇ ଏବଂ ରାଜସ୍ୱ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଆହତଙ୍କର ଚିକିତ୍ସା ଯେଭଳି ସୁଚାରୁରୂପେ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

0: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାପାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ଏହି ପଦକ ସହିତ ଭାରତ ଗୋଟିଏ ସ୍ୱର୍ଣ୍ଣ, 5 ରୌପ୍ୟ ଓ 6 ବ୍ରୋଞ୍ଜ ସହିତ ମୋଟ 12 ପଦକ ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ପାଇଥିବା ମୀରାଭାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ପୁରୁଷ ସିଙ୍ଗଲ୍ ସଫ୍ ଟେନିସ୍ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିବା ଜୟ ମୀନାଙ୍କୁ ମଧ୍ୟ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୟ ମୀନାଙ୍କୁ ଶୁଭେଚ୍ଛା ଜଣାଇ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କର ସଫଳତାକୁ ଦେଶର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି। ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ। ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚ ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ଷମ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛି ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଟକ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହରାଞ୍ଚଳ ବିକାଶ ଯୋଜନା ସମ୍ପର୍କରେ କଟକ ଉନ୍ନୟନ ସଂସ୍ଥାର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାରେ କଟକକୁ ସାମିଲ କରି ସହରର ବିକାଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର ଏକ ଅତ୍ୟାଧୁନିକ ବିଜ୍ଞାନ ପାର୍କକୁ ଲୋକାର୍ପଣ କରି ଏହି ବିଜ୍ଞାନ ପାର୍କଟି ଶିଶୁମାନଙ୍କୁ ବିଜ୍ଞାନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିପାରିବ ବୋଲି କହିଥିଲେ।
3: ମୋଦି ସରକାର ଆସିଲା ପରେ କଟକକୁ ବହୁତ ପ୍ରାୟୋରିଟି ଦିଆଯାଇଛି। ସେ ରୋଡ୍ ସେକ୍ଟରରେ ହେଉ, ଟ୍ରେନ୍ ସେକ୍ଟରରେ ହେଉ, ବା କୌଣସି ଡେଭଲପମେଣ୍ଟ କଥା ହେଉ, ଆଜି ମଧ୍ୟ 8 ମିଟିଂ ଅଛି। ଆଜି ଏଠି ଆମେ ମାର୍କେଟ କମ୍ପ୍ଲେକ୍ସ କଲୁ, 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ହେଲା। ଆଜି ଏଠି 7 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛୁଆମାନଙ୍କ ପାଇଁ ଖେଳିବା ପାଇଁ ସାଇନ୍ସ ପାର୍କ ମଧ୍ୟ କରାଗଲା। ତେଣୁ ବିକାଶର କଥାକୁ ବହୁତ ଗୁରୁତ୍ୱ ଦେଇକି କଟକକୁ ବଢ଼ା ହେଉଛି, କାରଣ ଏ କଟକ ଐତିହ୍ୟ ଇତିହାସର ସହର। କଟକରେ ବହୁତ ଡେଭଲପମେଣ୍ଟ କାମ ଆଗକୁ ମଧ୍ୟ କରିବାର ଅଛି।
2: କଟକରେ ଅନୁଷ୍ଠିତ ବିଜେପିର 2-ଦିନିଆ ଅଧିବେଶନରେ ଭାରତ ସମଗ୍ର ବିଶ୍ୱର ସବୁଠାରୁ ସକ୍ରିୟ ଏବଂ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ପାଲଟିଥିବା ମତ ପ୍ରକାଶ ପାଇଛି। ଅଧିବେଶନ ପରେ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ,
4: ଏ 2 ଦିନର ଆମର ଏକ୍ସଟେଣ୍ଡେଡ୍ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର କାର୍ଯ୍ୟକାରିଣୀ ଚାଲିଛି, ଏବେ ସମାପନ ହୋଇଛି। କାଲି ଆମର ସୌଭାଗ୍ୟର ବିଷୟ ଥିଲା, ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ ଆଦରଣୀୟ ସୁନୀଲ ବଂଶଲ ଜୀ ତାଙ୍କର ସହଭାଗିତା ଥିଲା, ତାଙ୍କର ସାନ୍ନିଧ୍ୟ ଆମେ ଲାଭ କରିଥିଲୁ। ଆଉ ଆଜି ଆମ ପାଇଁ ସୌଭାଗ୍ୟର ବିଷୟ କି ସଂଗଠନ ମହାମନ୍ତ୍ରୀ ଭାରତୀୟ ଜନତା ପାର୍ଟି ସଂଗଠନ ଆଦରଣୀୟ ବିଏଲ ସନ୍ତୋଷ ଜୀ ତାଙ୍କର
2: ଭାରତ ସରକାରଙ୍କର ଆୟକର ବିଭାଗ ଓଡ଼ିଶା ଶାଖା ମୁଖ୍ୟ କମିଶନର ପକ୍ଷରୁ ଆଜି 20ତମ ଜାତୀୟ ରୋଜଗାର ମେଳା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ମେଳାରେ 80ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ପିତାମାତା ଏବଂ ଗୁରୁଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗକୁ ଆପଣାଇବା ସହିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ମନସ୍କ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। କଟକରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। 2 ବର୍ଷ ଭିତରେ 26,000 ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଆସନ୍ତା 3 ବର୍ଷ ଭିତରେ ଆଉ 45,000 ଶିକ୍ଷକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଟକ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର 46ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଇଞ୍ଜିନିୟର ପ୍ରଭାକର

0: ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ସହଦେବ ସାହୁ ସମ୍ମାନିତ ଅତିଥି, ପ୍ରଖ୍ୟାତ ବାଗ୍ମୀ ଓ ସାହିତ୍ୟିକ ପ୍ରଫେସର ଦାସ ବେନହୁରୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚଳିତ ବର୍ଷ ମର୍ଯ୍ୟାଦାଜନକ କଳିଙ୍ଗରତ୍ନ ଉପାଧିରେ ବିଭୂଷିତ କରାଯାଇଥିଲା। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍ପିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: କେନ୍ତା ହେଲା
1: ଇ ବୁଆ ଯେନ୍ ପ୍ରକାର ଗାନା ସେ ପ୍ରକାର ବାଜନା ତାର ସଙ୍ଗେ ତ ରଜା କର ଖଜା ଖାଇଲା ପରା ଲାଗଲା
0: ହଇ ସେ ପ୍ରକାର ଧନବାଦ ଗୁଡ଼େ ଦଉ
1: ତ ଆଉ ଗୋଟେ କଥାରେ ଭାଇ ଆମେ ଦେଖିଲୁ ଫଲ ବଗିଚା ମାନେ ତ ବୋଇଲେ ଆମ ଏକା ଦେଖ୍ସୁ
2: ହଇ
1: ତ ହେତି ବୋଲୁ ମୋର ମନେ ଗୋଟେ ପ୍ରଶ୍ନ ଗୋଟେ ଖେଟଲା
2: କାଟା
1: ଏ ଫଲ ବଗିଚା ବୋଲେ ଖାଲି ଆମ ଏକା ଥିବା କେ ଶସାରେ ବୋଇଲି
2: ହଇ
1: ମତେ ଦେଖିଲୁ ସବୁ ପ୍ରକାର ମିଳୁଛି
0: ହେନ୍ତା ତ ସବୁ ଲୋକ ଚାଷ କରୁଥିବେ ବଗିଚା ବନେଇଥିବେ
2: ହଇ
1: ତ ଆମର ଇଆଡ଼େ କାଁ କାଁ ଫଲ ବଗିଚା ବନେଇ ହେବା ହେ ବାବଦେ ବୋଲୁ ମୁଇଁ ଖଣେ ଜ୍ଞାନ କୁଶଲ କର୍ସି ବେଲାକେ ବିଶେଷଜ୍ଞ ଆଜ୍ଞା ଗୋଟେ ସକାଳେ ଭେଟିଲି ମୁଇଁ ବୋଲି ଆଜ୍ଞା ମୁଇଁ ଗୋଟେ ଲୋକ ଶୁଣିଲେ ନେଇକି ତମେ ବୈଠକ ଖଣେ ଖେଟବ ଆଜ୍ଞା ଖେଟିଲେ ଆର ବସିଛ ତ ଫଲ ବଗିଚା କେନ୍ତା କରି ତିଆରି କର୍ମା ହେ ବାବଦେ ମୁଇଁ ଆଜ୍ଞା ସାଙ୍ଗେ ଦୁଇ ପଦ କଥା ହଉଛେ ତୁ ଇନେ ବସ ଶୁଣ
3: ପ୍ରାୟତଃ ଆମର ଅଞ୍ଚଳରେ ଆମର ଚାଷୀ ଦ୍ୱାରା ମାନେ ଧାନ ଚାଷ ମୁଗ ଚାଷ ବିରି କୁଲୁତ ଏ ପ୍ରକାର ଚାଷବାସ କରୁଛନ୍ ଯେନ୍ ଚାଷୀ ଦାମଙ୍କର ଭଟା ଟିକରା ଜମିବାଡ଼ି ଖଣେ ଅଛେ ସେମାନେ ଫଲ ଚାଷ କରୁଛନ୍ ମାତ୍ର ଫଲ ଚାଷ କଲେ ପ୍ରାୟ ଆମର ଅଞ୍ଚଳ ଯେ ଆମ ବଗିଚା ପ୍ରାୟତଃ ଦେଖୁଛୁ ଆର୍ ବାକି କେନ୍ସି ଫଲ ପ୍ରାୟତଃ ନେଇ ଦିଶିବାର୍ ମାତ୍ର ଆଜିକାଲି ଆମର

0: ଦାମ୍ ଯେନ୍ ପ୍ରକାର ବଢ଼ୁଛେ, ଫଲ୍ ବି ଯେନ୍ ପ୍ରକାର ଆମର ଇନେ ତାର ଚାହିଦା ଅଛେ, ତ ଆମ ଚାଷୀ ଦାମନେ ଇଟାକେ ଯଦି ଜ୍ଞାନକୁଶଲ ଖଣ୍ଡେ ପାଇକରି ଫଲ୍ ଚାଷ ଯଦି କରବେ ବୋଲେ ସେନେ ବି ବନେକରି ଦୁଇ ପଇସା ପାଇବେ ଆର୍ ଆରାମରେ ତାଙ୍କର କୁଟୁମ୍ବ ବାଟୁମ୍ ବି ଚଲେଇ ପାରବେ। ମାତ୍ର ଜ୍ଞାନକୁଶଲ କଥା ଯେତେବେଳେ ଆମେ କହୁଛୁ, ତ ଆଜି ଆମେ ଗୋଟେ ଚର୍ଚ୍ଚା କର୍ମା ଯେ ଏଇ ଫଲ୍ ବଗିଚା ଆମେ ତିଆରି କର୍ମା କେନ୍ତା କରି, କେନ୍ କେନ୍ ଫଲ୍ ବଗିଚା ସବୁ କଲେ ଆମକେ ଅଧିକା ଉତ୍ପାଦନ ହେବା, ତ ଆମେ ତ ନିଜେ ନିଜେ କଥାବାର୍ତ୍ତା ହେଲେ ନେଇ ଜାଣିପାରୁ, ତ ଏଥିର କାଜେ ବୋଲିକରି ଜଣେ ବିଶେଷଜ୍ଞ ଆଜ୍ଞା ଆଜି ଆମର ବୈଠକରେ ଅଛନ୍। ଆଜ୍ଞା ହେଲେ ପ୍ରଫେସର ଦେବାଶିଷ ବେହେରା ଆଜ୍ଞା ଅଛନ୍ ଆମର କୃଷି ମହାବିଦ୍ୟାଳୟ ଭବାନୀପାଟଣାରେ। ତ ପ୍ରଥମେ ଆମର ଆଜ୍ଞାକେ ବୈଠକକେ ଆମେ ସ୍ୱାଗତ କର୍ମା। ଆଜ୍ଞା ଜୁହାର,
1: ସମସ୍ତଙ୍କୁ ଜୁହାର।
0: ତ ଆମେ ଗୋଟେ ଦେଖୁଛୁ ଆଜ୍ଞା ଆମର ଅଞ୍ଚଳ ମାନଙ୍କେ ଯେ ପ୍ରାୟ ଆମର ଯେନ୍ ଚାଷୀ ଦ୍ୱାରା ମାନେ ଚାଷବାସ କରୁଛନ୍, ଭଟା ଟିକରା ଥିଲା ଲୋକ ତ ଫଲ ବଗିଚା ବି କରୁଛନ୍, ତ ଆମର କଳାହାଣ୍ଡିରେ ଆମେ ଦେଖମା ବୋଲି କେନ୍ କେନ୍ ପ୍ରକାର ଫଲ ବଗିଚା ମାନେ କରିହେବା? ଆଜ୍ଞା
1: ସର୍ବପ୍ରଥମେ ମୁଁ ଆକାଶବାଣୀ କଳାହାଣ୍ଡିକୁ ଧନ୍ୟବାଦ ଦେବି, ଯେହେତୁ ଆଜି ମୋତେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରିଛନ୍ତି, ଆଉ ମୋର ଉପଦେଶରେ ନିଶ୍ଚୟ ଚାଷୀ ଭାଇମାନେ ଉପକୃତ ହେବେ। ଆପଣ ପ୍ରଥମତଃ ଯେହେତୁ ଆପଣ ମୋତେ କହିଲେ ଉଦ୍ୟାନ କୃଷି, ଉଦ୍ୟାନ କୃଷି କହିଲେ ମୁଖ୍ୟତଃ ଆମେ ଫଳ, ପନିପରିବା, ଫୁଲ, ଔଷଧୀୟ ବୃକ୍ଷ ଚାଷ।

0: ତ ଫଲ୍ ବଗିଚା ବି କରୁଛନ୍, ତ ଆମର କଳାହାଣ୍ଡିରେ ଆମେ ଦେଖମା ବୋଲେ କେନ୍ କେନ୍ ପ୍ରକାର ଫଲ୍ ବଗିଚା ମାନେ କରିହେବା ଆଜ୍ଞା?
1: ସର୍ବପ୍ରଥମେ ମୁଁ ଆକାଶବାଣୀ କଳାହାଣ୍ଡିକୁ ଧନ୍ୟବାଦ ଦେବି, ଯେହେତୁ ଆଜି ମୋତେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରିଛନ୍ତି, ଆଉ ମୋର ଉପଦେଶରେ ନିଶ୍ଚୟ ଚାଷୀ ଭାଇମାନେ ଉପକୃତ ହେବେ। ଆପଣ ପ୍ରଥମତଃ ଯେହେତୁ ଆପଣ ମୋତେ କହିଲେ ଉଦ୍ୟାନ କୃଷି, ଉଦ୍ୟାନ କୃଷି କହିଲେ ମୁଖ୍ୟତଃ ଆମେ ଫଳ, ପନିପରିବା, ଫୁଲ, ଔଷଧୀୟ ବୃକ୍ଷ ଚାଷ, ଆଉ ଏବେ ଦେଖୁଥିବେ ଆପଣଙ୍କର ଯେଉଁ ଖାଦ୍ୟ ପ୍ରକ୍ରିୟାକରଣ ହେଉଛି, ଯେଉଁଟାକି ଆମେ ଭାଲ୍ୟୁ ଆଡ଼ିସନ୍ କହୁଛୁ, ତାକୁ ବୁଝାଯାଇଥାଏ। ତେବେ ବଜାରର ଯେଉଁ ଚାହିଦା ମୁତାବକ ଆପଣ ଯେମିତି କହିଲେ ଅଧିକ ଅମଳ, ଅଧିକା ପଇସା ଦରକାର, ତାହେଲେ ଫଳ ଚାଷର ଆମର ଉପଯୋଗିତାଟା ଟିକିଏ ଅଧିକ
0: ଅଧିକ।
1: ଆଉ ଆପଣ ଦେଖୁଥିବେ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସମସ୍ତ ସରକାରୀ ଚାକିରିଆ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ସେଠି ଚାହୁଁଛନ୍ତି ମୋର ଗୋଟେ ଛୋଟ ଫଳ ବଗିଚାଟେ ହୁଅନ୍ତା କି। ତେଣୁ ଆଉ ଦ୍ୱିତୀୟ କଥା, ଆପଣ ଦେଖୁଥିବେ ବର୍ତ୍ତମାନ ଧାନର ଅଭାବୀ ବିକ୍ରି ହେଉଛି, ତେଣୁ ଚାଷୀମାନେ ଆମର ସେଇ ପାରମ୍ପରିକ ଚାଷ ହିଁ ଖାଲି କରୁଛନ୍ତି, ଆମ୍ବ ହେଉଛି ନହେଲେ ଧାନ ହେଉଛି, ଆଉ କିଛି ଚାଷବାସରେ ସେ ମୁଣ୍ଡ ପୁରାଉ ନାହାନ୍ତି। ଆଉ ଜଳବାୟୁ ଦେଖୁଛନ୍ତି ବର୍ତ୍ତମାନ କେଉଁ ଭଳିଆ ପରିବର୍ତ୍ତନ ହେଲାଣି, ଏ ବର୍ଷ ଏତେ ବର୍ଷା ହେଇ ମଧ୍ୟ ବର୍ଷା ନିଅଣ୍ଟ ହେଉଛି, ତେଣୁ ଏହିସବୁ ଦୃଷ୍ଟିକୁ ଯଦି ଆଖି ଆଗେ ରଖିବା, ଯଦି ଆମେ ଫଳ ଚାଷକୁ ଆପଣେଇବା, ବଳ ଚାଷ ପୁଣି ତାକୁ ବୈଜ୍ଞାନିକ ପଦ୍ଧତିରେ ଯଦି ଆମେ କରିବା, ତାହେଲେ ଆମେ ଅଧିକା ଅମଳ ମଧ୍ୟ ପାଇପାରିବା, ଆଉ ଚାଷୀ ଭାଇମାନେ ତାଙ୍କର ଯେଉଁ ଆର୍ଥିକ ସ୍ଥିତିକୁ ମଧ୍ୟ ଅଧିକ ଉନ୍ନତ କରିପାରିବେ।
0: ଆମ କଳାହାଣ୍ଡିଆରେ ଗୋଟେ କଥା ଅଛି, ଗଛକେ ଜାନି ଫଲ, ଗଛ ଯେତେବେଳେ ଆଜ୍ଞା ଯଦି ବନେଟା ଗୋଟେ ନେଇ ହେବା, ଫଲ ବନେଟା ନେଇ ଫଲେ ଆଜ୍ଞା, ତ ଗଛର କଥା ଯେତେବେଳେ ହେମା, ଚାରାର କଥା ଆସ୍ବା ଆଜ୍ଞା, ଛୋଟ ଚାରାଟା ଯେତେବେଳେ ସୁସ୍ଥ ସବଲ ନେଇ ରହେବା, ଗଛ ହେଲେ କେନ୍ ଖଣେ ବଡ଼ ହେବା ଆଜ୍ଞା, ହେଲେ ଚିହ୍ନଟା ଗୋଟେ ବଡ଼ କଥା ଆଜ୍ଞା। ତ ଯେନ୍ ଚାରା କେନ୍ ପ୍ରକାରଟା ଆମେ ଆନ୍ମା, ଯେ ଗୁଣବତ୍ତା ଯାହାକେ କହୁଛୁ, ବନେଟା ମିଲ୍ବା, ବନେ ଫଲ୍ ପାଇପାର୍ମା ଆମେ, ହେ ବାବ ଦେଖଣ କହୁନ ଆଜ୍ଞା।
1: ଭଲ ପ୍ରଶ୍ନଟେ ପଚାରିଲେ। ପ୍ରଥମତଃ ମୁଁ ଯେଉଁଟା କହିଲି, ଚାଷ କରିବା ଆଉ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା, ଆ ଭିତରେ ବହୁତ ପାର୍ଥକ୍ୟ ଅଛି
0: ଆଜ୍ଞା।
1: ଆଉ ଆଜିକାଲି ହେଲାଣି ଆପଣଙ୍କର AI ଜମାନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
0: ଆଜ୍ଞା ଆଜ୍ଞା,
1: ତେଣୁ ବୈଜ୍ଞାନିକ ପଦ୍ଧତିରେ ଅବଲମ୍ବନ କଲେ ଆମେ ଅଳ୍ପ ସମୟରେ ଅଧିକା ଅମଳ ରୋଜଗାର ମଧ୍ୟ ପାଇପାରିବା। ଆଉ ଆମ ଓଡ଼ିଶା ଜଳବାୟୁ ଯଦି ଧରିବା, ଯେମିତି ଆପଣ କହିଲେ କଳାହାଣ୍ଡିରେ ଖାଲି ଆମ୍ବ ଚାଷ ହେଉଛି, ନା ଆମ ଓଡ଼ିଶାରେ ଯଦି ଆମେ ଦେଖିବା, ଆମ୍ବ, କଦଳୀ, ପିଜୁଳି, ଅମୃତଭଣ୍ଡା, ଲିଚୁ, ସପେଟା, କାଗଜ ଲେମ୍ବୁ, ବରକୋଳି, ସପୁରୀ, ଜାମୁକୋଳି, ପଣସ, ନଡ଼ିଆ, କାଜୁବାଦାମ, ଅଁଳା, ଆଉ କୋରାପୁଟରେ ଆପଣ ଏବେ ଦେଖୁଥିବେ ଆମର କୋରାପୁଟ କଫି ବାହାରକୁ ଗଲାଣି, ଚା କଫି ମଧ୍ୟ, ଏସବୁ ଆମେ ଫଳ ଚାଷ କରିପାରିବୁ। ଏହା ଛଡ଼ା ବର୍ତ୍ତମାନ ଆପଣ ଦେଖୁଥିବେ ମାର୍କେଟରେ କିଛିଟା ନୂଆ ଫଳ ଆସିଲାଣି, ଡ୍ରାଗନ୍ ଫ୍ରୁଟ୍, ଆଭୋକାଡ଼ୋ, ତାକୁ ମଧ୍ୟ ଯଦି ଚାଷୀ ଭାଇମାନେ ଚାହିଁବେ, ସିଏ ମଧ୍ୟ ଆମର ଚାଷୀ ଭାଇମାନେ ଚାଷ କରିପାରିବେ। ଆଉ ଗୋଟେ ପ୍ରଶ୍ନ ଆପଣ ପଚାରିଲେ ଏଇଠି ମୋତେ, ଗୁଣବତ୍ତା କେମିତି ଜାଣିବା, ତେଣୁ ସେଇଟାର ଯଦି ଆମର ଯେଉଁ ଚାରାଟା ଆମେ ଆଣୁଛୁ, ଯେଉଁଟା ଆମେ କହୁଛୁ ଗ୍ରାଫ୍ଟେଡ୍ ଚାରା, କଲମୀ ଚାରାଟା ଯେମିତି କହନ୍ତି ଜାଁଳା ଛୁଆ, ଯେମିତି ଯେଉଁ ଗଛ ଆପଣଙ୍କ ହେବ, ସିଏ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କୁ ଫଳ ଦେବ, ଆଉ ସମାନ 5 ବର୍ଷ 6 ବର୍ଷ ପରେ ଏକାଠି ଫଳ ଅମଳ ପାଇବେ। ତେବେ ଉନ୍ନତ କିସମର ଫଳ ଚାଷ ଚାଷୀ ଭାଇମାନେ ଆମ ଜିଲ୍ଲାର ଉଦ୍ୟାନ ବିଭାଗ କିମ୍ବା ଆମ ମହାବିଦ୍ୟାଳୟ ଅଧୀନରେ ଆମର କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ଅଛି, ତେଣୁ ଚାଷୀ ଭାଇମାନେ ଯେବେ ବି କିଣିବେ ସରକାରଙ୍କ ଠାରୁ, ଆମର ଯେଉଁ ଉଦ୍ୟାନ ବିଭାଗ ଅଛି ସେଠୁ ଯାଇ କିଣିପାରିବେ, ନହେଲେ ମହାବିଦ୍ୟାଳୟ ଅଧୀନରେ ଯେଉଁଟା ଅଛି କୃଷି ବିଜ୍ଞାନ, ସେଠୁ ଯାଇକି ଚାରା ସଂଗ୍ରହ କଲେ ଉପଯୁକ୍ତ ଚାରା ଓ ଗୁଣବତ୍ତାର ଚାରା ପାଇପାରିବେ। ଏହା ଛଡ଼ା ବେସରକାରୀ ଭାବେ ଆମର ଉଦ୍ୟାନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା କିଛିଟା ସ୍ୱୀକୃତିପ୍ରାପ୍ତ ବେସରକାରୀ ଆମର ନର୍ସରୀ ମଧ୍ୟ ଅଛନ୍ତି, ଯେଉଁଠିକି ସେମାନେ ଫଳ ଚାରା ଉତ୍ପାଦନ କରୁଛନ୍ତି। ମୁଁ ପ୍ରଥମରୁ ଆପଣଙ୍କୁ ଗୋଟେ କଥା କହି ରଖିଥିଲି, ଫଳ ଚାଷ କେବଳ ମାନେ ନୁହେଁ ଯେ ଆମେ ଫଳ ବିକିକି ଆମେ 2 ପଇସା ପାଇବୁ, ଆପଣ ଚାରା କରି ମଧ୍ୟ ଆପଣ ସେଠୁ ଆପଣ ରୋଜଗାର କରିପାରିବେ, ତେଣୁ ସ୍ୱୀକୃତିପ୍ରାପ୍ତ ଲୋକଙ୍କ ଠାରୁ ଆପଣ ଆଣିପାରିବେ
0: ଆଜ୍ଞା। ଆମେ ଆଉ ଗୋଟେ ଦେଖୁଛୁ ଆଜ୍ଞା, କିସମ ଗୋଟେ ରହୁଛି, ଧାନର କିସମ ନାନା ପ୍ରକାରଟା ଆସିଗଲା ଆଜ୍ଞା, ବଜାରକେ ଗଲେ ଯେନ୍ ଫଲ୍ କହୁଛୁ ଖାଲି ସେଓ ନେଇ, ସେ ଅନେକ ପ୍ରକାର ସେଓ, କଦଳୀ ଅନେକ ପ୍ରକାର ଆସିଲା, ତ ଯେନ୍ ଫଲ୍ର ଯେନ୍ ପ୍ରକାର ଅଛି କିସମ ଅଛି, ହେ ବାବଦେ ଖଣ୍ଡେ ବୁଝେଇଦେଲେ ବନେ
1: ଆଜ୍ଞା। ଦେଖି ବହୁତ ଆମର, ମୁଁ ଯେତେବେଳେ ଆପଣଙ୍କୁ ଫଳ ବିଷୟରେ କହିଲି, ବହୁତ ଗୁଡ଼ିଏ ଫଳ ଚାଷ ହେଉଛି ଓଡ଼ିଶାରେ, ମୁଖ୍ୟତଃ ଆମର ଯେଉଁ କହିଲି ବର୍ତ୍ତମାନ, ତେଣୁ ମୁଖ୍ୟତଃ ଆମର ଦେଖିବାକୁ ଗଲେ ଆମ୍ବ ପ୍ରାୟ ସବୁଆଡ଼େ, ତେଣୁ ଆମର ଓଡ଼ିଶାରେ ଆପଣ ଦେଖିବେ ଆମ୍ରପଲ୍ଲୀ, ନହେଲେ ଆପଣଙ୍କର ଦଶେରୀ, ନହେଲେ ଲେଙ୍ଗଡ଼ା, ନହେଲେ ନୀଲମ, ଏହିସବୁ ପ୍ରଜାତିର ଆମ୍ବ ଚାଷ କଲେ ଚାଷୀମାନେ ଭଲ ଅମଳ ପାଇପାରୁଛନ୍ତି। ତା ଛଡ଼ା ଯେମିତି ପିଜୁଳିରେ ଆପଣଙ୍କର ଆହ୍ଲାବାଦ, ସଫେଦା, ଲକ୍ଷ୍ନୌ 49, ଏବେ ଆପଣ ମାର୍କେଟରେ ଦେଖିବେ ଗୋଟେ ବଡ଼ ବଡ଼ ପିଜୁଳି ଆସୁଛି, ସେ ତାର ବିହି, ସେଇଟା କହୁଛନ୍ତି ବିହି ଭେରାଇଟି, ସେଇଟା ମଧ୍ୟ କରିପାରିବେ। ସେମିତି କଦଳୀରେ ଆପଣଙ୍କର ପାଟକପୁରା, ଚମ୍ପା, କଦଳୀରେ ଆପଣଙ୍କର ବର୍ତ୍ତମାନ ଟିସୁ କଲଚର ଭେରାଇଟି ମଧ୍ୟ ଆସିଲାଣି, ଯେମିତି ଆପଣଙ୍କର G9 ବନ୍ତଳ, ଯେଉଁଟାକି ଆପଣଙ୍କର ଲ୍ୟାବ୍ରେ ତିଆରି ହେଉଛି, ସେ ଜିନିଷ ମଧ୍ୟ ଚାଷ କରିପାରିବେ। ଅମୃତଭଣ୍ଡାରେ ଦେଖନ୍ତୁ, ଅମୃତଭଣ୍ଡାରେ ସାଧାରଣତଃ ଆମର କ'ଣ, ଦେଶୀ ଆଉ ମାଇ ରହେ, ଅଣ୍ଡିରା ଆଉ ମାଇ ରହେ, କିନ୍ତୁ ବର୍ତ୍ତମାନ ଆସିଲାଣି ଯେଉଁଟାକି ଆମର କହୁଛନ୍ତି ରେଡ୍ ଲେଡ଼ି ଭେରାଇଟି, ପୁଷା ମ୍ୟାଜେଷ୍ଟିକ୍ ଗୋଟେ ଭେରାଇଟି ଅଛି, ସେଥିରେ ଆପଣ ଲଗେଇବେ ମାନେ ଆପଣଙ୍କର 100%

0: ସେଣ୍ଟ ସେଥିରେ ସବୁ ଗଛରେ ଫଳ ଆସିବ, ଆଉ 6 ମାସ ଭିତରେ ଆପଣ ଫଳ ପାଇଯିବେ ସେଥିରେ। ବହୁତ ଉନ୍ନତ କିସମରେ ଯେଉଁଟା ମାର୍କେଟରେ ଆପଣ ଦେଖିବେ ପାଚିଲା ଅମୃତଭଣ୍ଡା ବିକ୍ରି ହେଉଛି, ଆଉ ସେହିପରି ବରକୋଳି ମଧ୍ୟ ବର୍ତ୍ତମାନ ବରକୋଳିରେ ପୁଷା ଶତାବ୍ଦୀ, ପୁଷା ସଫେଦା, ସେମିତି ସପେଟାରେ ଯଦି ଆପଣ କରିବେ କ୍ରିକେଟ୍ ବଲ୍, ସପୁରି ଚାଷ ଯଦି କରିବେ କୁଇନ୍, ଏହିପରି ବହୁତ ଭେରାଇଟି ଅଛି। ଆପଣ ବର୍ତ୍ତମାନ ଯଦି ଆପଣ ଦେଖିବେ ଇଣ୍ଟରନେଟ୍ର ଜମାନା, ଆପଣ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର୍ ରିସର୍ଚ୍ଚ ତା'ର ଯେଉଁ ଆପଣଙ୍କର ପୋର୍ଟାଲ୍ ଅଛି ସେଥିରେ ମଧ୍ୟ ଯାଇକି ଆପଣ, କାରଣ ଆଜିକାଲି ଆମର ଯୁବପିଢ଼ି ସବୁ ସ୍ମାର୍ଟ, ସେମାନେ ମୋବାଇଲ୍ ଧରୁଛନ୍ତି, ସେମାନେ ସେଥିରେ ଖୋଜିଲେ ମଧ୍ୟ ସବୁ ନୂଆ ନୂଆ ଯେଉଁ ବର୍ତ୍ତମାନ ପ୍ରଜାତି ବାହାରୁଛି ତାହାର ମଧ୍ୟ ଜ୍ଞାନ ସେମାନେ ପାଇପାରିବେ।
1: ଆଜ୍ଞା, ଏଇଟା ତ ଗୋଟେ କଥା କହିଲେ ଆଜ୍ଞା, ଆମେ କେନ୍ ପ୍ରକାରଟା ଯଦି କର୍ମା କିସମ କର୍ମା ଆମକେ ଖଣ୍ଡେ ବନେ 2 ପଇସା ମିଲ୍ବା। ଆଉ ଗୋଟେ କଥା ଅଛି ଆଜ୍ଞା, ଖାଲି ଯେ ଧାନ ଚାଷ କଲାବେଳେ ଡୁଲିକେ ଯେ ତସି ଦିଅର ବୁନି ଦେଲେ ତ ଧାନ ନେଇ ହୁଏ ଆଜ୍ଞା, ସେମିତି ଯଦି ଗଛ ଲଗାବାର ଅଛେ ଜାମ ଗଛ ଗୋଟେ ଗୋଟେ ଆନ ଆଉ ଗାଡ଼ି ଦିଅ, ସେତା ତ ବି ତ ନେଇ ହେଇପାରେ ଆଜ୍ଞା। ଆଜି ଆପଣ କହିଲା ବେଳେ ଦୁନିଆ ବଦଳି ଚାଲିଛେ, ଯୁବକ ଚାଷୀମାନେ ଯେନ୍ବେଳେ କି ସ୍ମାର୍ଟ ମୋବାଇଲ୍ ଫୋନ୍ ଧରିଲେ ସେମାନେ ଚାଷବାସ କରୁଛନ୍ ଆଜ୍ଞା। ତ ତାଙ୍କର ମୁଡ଼େ ଏବେ ଗୋଟେ ପ୍ରଶ୍ନ ଆସୁଥିବା ଆଜ୍ଞା, ଯେ ଯେ ଫଳ ଚାଷ କର୍ମା ଆଜ୍ଞା, ତ ଆଗରୁ କରି ଶେଷ ପଥେ କାଣା କାଣା କର୍ମା ଆଜ୍ଞା, ସେଟା ଟିକେ କହିଦେବେ।
0: ଭଲ କଥା ପଚାରିଲେ, ଯେମିତି ଧର ଆପଣଙ୍କର ଧାନ ଚାଷଟା କ'ଣ, ଆମର 3 ମାସ 4 ମାସରେ ଆମେ ଧାନ ପାଇଯାଉଛେ
1: ଆଜ୍ଞା,
0: ସେମିତି ଆପଣ ପନିପରିବା ଚାଷ କଲେ ମଧ୍ୟ 3 ମାସ ମଧ୍ୟରେ ଆପଣ ପାଇଯାଉଛନ୍ତି, ଆଉ ଯଦି ଆପଣଙ୍କର ଫୁଲ୍ ଚାଷ କରୁଛନ୍ତି ହେଲେ ମଧ୍ୟ ଆପଣ 3 ମାସ ମଧ୍ୟରେ ଅମଳଟା ପାଇଯାଉଛନ୍ତି। କିନ୍ତୁ ଫଳ ଚାଷରେ କେବଳ ଯେଉଁ ମୁଁ କହିଲି ଅମୃତଭଣ୍ଡା ହଉ କିମ୍ବା କଦଳୀ ହଉ, ଏଇ 2ଟି ଜିନିଷ ଆପଣ 6-7 ମାସ ଭିତରେ ପାଇଯିବେ। ବାକି ଯେକୌଣସି ଆପଣ ଫଳ ଚାଷ କରିବେ 5-6 ବର୍ଷ ପୂର୍ବରୁ ଆପଣ ଅମଳ ନାଇଁ ପାଏ, ଜଗବାକୁ ପଡ଼ିବ, ଅମଳ ଆସିବ, ଫଳ ଧରିବ, ଫଳ 1-2 ବର୍ଷ ଧରିବ, କିନ୍ତୁ ଯେଉଁ ହିସାବରେ ଖର୍ଚ୍ଚ କରିଥିବେ ସେଇ ଅନୁସାରେ ଆସିବନି। ତେଣୁ ଏଇଟା ମନେ ରଖିବେ, ଆମେ ଯେତେବେଳେ ବି ଗଛ ଲଗାଇବା ଟିକେ ଭଲ ଭାବରେ ଆମେ ତାକୁ ପ୍ଲାନ୍ କରିକି ଲଗାଇବା। ଆପଣ ଯେମିତି ଆମେ ପ୍ରଥମେ ଯେତେବେଳେ ଆମେ ଘର କରୁଛେ, ଘରର ଗୋଟେ ନକ୍ସା ତିଆରି କରୁଛନ୍ତି ନା ନାହିଁ, କାରଣ ଯେହେତୁ ଏଇଟା ହାଇବ୍ରିଡ୍ ଗଛ, ତା ପାଇଁ ବି ଆମେ ଗୋଟେ ନକ୍ସା ପ୍ରସ୍ତୁତ କରିବା। ତାହେଲେ ସର୍ବପ୍ରଥମେ ଆମ ହେଉଛି ଜାଗାଟା ଆମେ ଠିକ୍ କରିବା, କେନ୍ ଜାଗାରେ ଆମେ କରିବା। ତେଣୁ ଜାଗାଟା ଯଦି ଆମର ଟିକେ ସମତଳ ଥିବ ସେ ଜାଗାଟା ହେଲେ ଆମର ଟିକେ ଭଲ, ପାହାଡ଼ିଆ ଜାଗା ପଥର ପଥର ଥିଲେ ଟିକେ ଆମକୁ ଅଧିକା ପଇସା ଖର୍ଚ୍ଚ କରିବାକୁ ପଡ଼ିବ, ତେଣୁ ସମତଳ ଜାଗା ଥିବା ଦରକାର। ତାପରେ ଦ୍ୱିତୀୟ କଥା ହେଲା ହେନେ ଯିବା ପାଇଁ ରାସ୍ତା ଥିବା ଦରକାର, ଆପଣ ପଇସା ଲଗାଇବେ ହେନେ ଫଳ ଗଛ ଲଗାଇବେ, ଆଉ ଯଦି ଫଳ ବିକ୍ରି ନାଇଁ ହୋଇପାରେ ଗାଡ଼ି ନାଇଁ ଯାଇପାରେ, ତ ପ୍ରଥମ ଜିନିଷ ହେଲା ରାସ୍ତା ଥିବା ଦରକାର, ସମତଳ ଥିବା ଦରକାର, ଆଉ ଯେଉଁ ଇଲେକ୍ଟ୍ରିକ୍ ଲାଇନ୍ ଆପଣ କନେକ୍ସନ୍ଟା ଥିବା ଦରକାର। ତାପରେ ହେଲା ଦ୍ୱିତୀୟ କାମ ହେଲା ଫଳ ଚାଷ କରିବା ପୂର୍ବରୁ ହେନେ ଆପଣ ଆପଣଙ୍କର ଯେଉଁ ସଏଲ୍ ଟେଷ୍ଟ ମୃତ୍ତିକାଟା ଆପଣ ସେଠୁ କଲେକ୍ସନ୍ କରିବେ, ମାଟିଟାକୁ ଆଣି ଆମର ଯେଉଁ ଜିଲ୍ଲାରେ ସଏଲ୍ ଟେଷ୍ଟିଂ ଲାବୋରେଟୋରୀ ଅଛି, ନହେଲେ ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି ଆମ ବିଦ୍ୟାଳୟ ଅଣ୍ଡରେ କୃଷି ବିଜ୍ଞାନ କେନ୍ଦ୍ର ଅଛି, ହେନେ ମଧ୍ୟ ନେଇଗଲେ ସେ ଆପଣଙ୍କ ମୃତ୍ତିକାଟାକୁ ପରୀକ୍ଷା କରିଦେବେ, ହେଲେ ଆମେ ଜାଣିଯିବା ଯେ ସେଥିରେ ଖାଦ୍ୟ ସାର ପରିମାଣ କେତେ କମ୍ ଅଛି କି ବେଶୀ ଅଛି, ସେହି ଅନୁସାରେ ଆମେ ଆଗକୁ ଆମେ ଆମର କାର୍ଯ୍ୟକ୍ରମ କରିବା। ଆମର ପ୍ରଥମ କାମ ହେଲା ଆମେ ସେହି ଜାଗାଟାକୁ କେମିତି ତାକୁ ଆବଦ୍ଧ କରିବା, ପ୍ରୋଟେକ୍ସନ୍ କେମିତି ଦେବା ତାକେ, କାହିଁକି ପ୍ରୋଟେକ୍ସନ୍ ଆଜ୍ଞା ଯଦି ନାଇଁ ଦିଏ ଛେଳି ଆଉ ଗାଈ ତ ଆପଣ ଦେଖୁଛନ୍ତି ରାସ୍ତାଘାଟ କୋଉ ଭଳିଆ ବୁଲୁଛନ୍ତି, 2 ଦିନରେ ସବୁ ଖାଇକି ସଫା କରିଦେବେ। ତେଣୁ ଏହା ନୁହେଁ ଯଦି ମୁଁ କହିବି ବର୍ତ୍ତମାନ ଯଦି ଆମେ 2 ଏକର କି 3 ଏକର ଜାଗା ଆମର ଅଛି, ସେଇଟାକୁ ଏଣେ ଯଦି ଆମେ କହିବି ସିମେଣ୍ଟ ବାଉଣ୍ଡ୍ରି ବୁଲାଉ ତ ଖର୍ଚ୍ଚ ବହୁତ ଆଜ୍ଞା ଆସିବ, ତେଣୁ ଆମେ ତାର ବାଡ଼ ମଧ୍ୟ କରିପାରିବା। ଏବେ କଣ୍ଟା ଜାତୀୟ ଗଛ ମିଳିଲାଣି, କଣ୍ଟା ଜାତୀୟ ଗଛ ତାକେ ଯଦି ଆମେ ଲଗାଇଦେବା ତାର ମଧ୍ୟରେ ଗାଈ କି ଛେଳି ତାକେ ଖାଇବେ ନାହିଁ। ତାପରେ ଆସିଲା ଯେଉଁ କହିଲି ନକ୍ସା ତିଆରି କରିବା, ଯେମିତି ଘରରେ ମୋର ରୋଷେଇ ଘରଟା କେନ୍ ହବ, ବେଡ୍ରୁମ୍ଟା କେନ୍ ହବ, ସବୁ ବେଡ୍ରୁମ୍ଟା ବଡ଼ କରିବି, ରୋଷେଇ ଘରଟା ଛୋଟ କରିବି, ସେଇଭଳିଆ ମନେ ରଖିବେ। ଫଳ ଗଛ ପାଇଁ ଯେବେ ବି ଜାଗାରେ ଆପଣ ନକ୍ସା କରିବେ 90% ଜାଗା, 90% ଜାଗା ମନେ ରଖନ୍ତୁ ସେଇଟାକୁ ଆମେ ଫଳ ଗଛ ଲଗାଇବା ପାଇଁ ଛାଡ଼ିବା, ବାକି ଯେଉଁ 10% ଜାଗା ରହିଗଲା ହେନେ ଆମର ରାସ୍ତା ରହିବ, ଗୋଟେ ଘର କରିବା ଯେଉଁଠିକି ଆମର ଯେଉଁ ଆମେ କହୁଛନ୍ତି ଟ୍ରାକ୍ଟର ହେଲା କି ପାୱାର ଟିଲର ହେଲା କି ଆମର ଯେଉଁ କାମ କରିବା ପାଇଁ କୋଦାଳ ହେଲା ଯନ୍ତ୍ରପାତି ହେଲା, ଆମେ ତାକୁ ରଖିବା ପାଇଁ ଘର ଖଣ୍ଡେ କରିବା, ଆଉ ଜଣେ ଲୋକ ଜଗା ରଖିବା ପାଇଁ ଜଣେ ତ ରହିବ ନା ସେଠି ହେନେ, ତା ପାଇଁ ଛୋଟିଆ ଘର ଖଣ୍ଡେ କରିବା। ଆଉ ଆପଣଙ୍କର ବୋରୱେଲ ପ୍ରଥମ କଥା ହେଲା ଯେଉଁଟା ଆମେ ପାଣି, ତା ପାଇଁ ଆମେ ଗୋଟେ ଜାଗା ରଖିବା। ତେଣୁ ଏଇଟାକୁ ଆମେ ଭଲ ଭାବରେ ତାକୁ ଗୋଟେ ନକ୍ସା ପ୍ରିପେୟାର ତିଆରି କରିସାରିଲା ପରେ ଯାଇକି ଆମେ ଆଗକୁ ବଢ଼ିବା।
1: ଆଜ୍ଞା, ପ୍ରତ୍ୟେକ ଜିନିଷର ଗୋଟେ ସମୟ ଅଛି, ସମୟ ଚାଲିଗଲେ ଆଉ କିଛି କାମ ନାଇଁ ଦିଏ ନା ଆଜ୍ଞା। ତ ଯେନ୍ ଗଛ ଆମେ ଲଗାମା ଆଜ୍ଞା ଫଲ ବଗିଚା, ତା ସମୟ କେବେ ରହିବା ଆଜ୍ଞା?
0: ଭଲ ପର୍ସେଣ୍ଟ ପଚାରିଲେ, ଦେଖନ୍ତୁ ଆମର ଗଛ ତ ଆମର ଲଗାଇବାର ସବୁଠୁ ଭଲ ସମୟ ହେଉଛି ବର୍ଷା ଦିନ, ପାଣି ଆମକୁ ମାଗଣା ମିଳିଲା
1: ମିଳିଲା ଆଜ୍ଞା।
0: କିନ୍ତୁ ଗଛ ଲଗାଇବା ପୂର୍ବରୁ ଆମକୁ କିଛିଟା କାଜବାଜ କରିବାକୁ ପଡ଼ିବ, ତେଣୁ ଏଥିପାଇଁ ସବୁଠୁ ଯେଉଁ ଉତ୍କୃଷ୍ଟ ସମୟ ହେଲା ସେଇଟା ହେଲା ଆମର ଖରାଦିନେ, ଏପ୍ରିଲ ମାସରୁ ଆମେ କାମ ଷ୍ଟାର୍ଟ। ଏଥିସହିତ ଆମର ପାଚେରୀ କାମ ସରିଗଲା ପରେ ଆମର ଦ୍ୱିତୀୟ କାମ ଯେଉଁଟା ମୁଁ କହୁଥିଲି

0: ଆଗେ ବରୱେଲଟା ଖୋଳିବା। ଏହାପରେ ଆମେ ତାପରେ ସମ୍ପୂର୍ଣ୍ଣ ଯେଉଁ ଜମିଟାକୁ ତାକୁ ଦୁଇ ତିନି ଥର ଭାବେ ଭଲକି ତାକୁ ଚାଷ କରିବା। ଆଉ ଚାଷ ଯେବେ ହେଇଗଲା, ଆମର ନକ୍ସା ଯେମିତି ଆମର ତିଆରି ହେଇଛି ସେଇ ହିସାବରେ ଆମେ ତା ଦେହରେ କ'ଣ କରିବା, ଆମେ ଗାତ ଖୋଳିବା। ଆପଣ ଦେଖନ୍ତୁ ଯେମିତି ବର୍ତ୍ତମାନ ପ୍ରାୟତଃ ଆମର ଯେଉଁ ବଡ଼ ବଡ଼ ଗଛ ଯେମିତି ସପେଟା ହେଲା, ଲିଚୁ ହେଲା, ସାଧାରଣତଃ ଏଗୁଡ଼ାକୁ ଆମେ ତାକୁ ଆମେ ଯେଉଁ ଆମର ଡିଷ୍ଟାନ୍ସ ଯେଉଁ ରହୁଛୁ ଗଛଠୁ ଗଛ ଦୂରଟା, ସେଇଟା 7-8 ମିଟର ଆମେ ଦୂର ରଖୁଛୁ। ସବୁ ଗଛ ପିଜୁଳି ଗଛକେ ଟିକେ ଛୋଟ କମ୍ ଦୂରତା ରଖୁଛୁ। ସବୁ ଗଛର ଅଲଗା ଅଲଗା ଦୂରତା ଅଛି, ସେହି ହିସାବରେ ଆମେ ଗାତ ଖୋଳିବା। ଏବେ ଆଉ ଗୋଟେ କଥା ଆପଣଙ୍କୁ କହି ରଖିବି, ଯେମିତି ବର୍ତ୍ତମାନ କହୁଛନ୍ତି ଯନ୍ତ୍ରପାତିର ଆମେ ବ୍ୟବହାର କରୁଛୁ, ଆପଣଙ୍କୁ ଲେବର ନାହିଁ ମିଳେ, ଦାମ ବହୁତ ହେଇଗଲାଣି, ତେଣୁ ଆପଣ ଦେଖିଥିବେ ରାସ୍ତାଘାଟରେ ଏବେ ଯେଉଁ ଇଲେକ୍ଟ୍ରିକ୍ ଖୁଣ୍ଟ ପୋତୁଛନ୍ତି, ଗୋଟେ ଟ୍ରାକ୍ଟର ଆସି ପୋଷ୍ଟ ହୋଲ୍ ଡିଗର ସେଇଟାକୁ କହୁଛନ୍ତି। ତେଣୁ ଆମେ ଯଦି ପୋଷ୍ଟ ହୋଲ୍ ଡିଗର ମଧ୍ୟ ଆମେ ବ୍ୟବହାର କରିବା, ଆମର ଗୋଟେ ଦିନରେ ଆମେ ଚାହିଁଲେ 1000 ଗାତ ସେ ଖୋଳି ଦେଇ ପଳେଇବ, ଆପଣ ଖର୍ଚ୍ଚ ବି କମିଯିବ। ତେଣୁ ପ୍ରଥମେ ଆମେ ଗାତ ଖୋଳିବା। ଆଉ ଗୋଟେ ଜିନିଷ ମନେ ରଖନ୍ତୁ, ସାଧାରଣତଃ ଆମେ ଯେଉଁ ଫଳ ଗଛ ଲଗାଉଛେ, ଫଳ ଗଛର ଯେଉଁ ଆପଣଙ୍କ ଗହିରା ଆଉ ତାର ଯେଉଁ ଦୈର୍ଘ୍ୟ ଆଉ ଯେଉଁ ଲମ୍ବ, ଏଇଟା ଆମେ ପାଖାପାଖି ଗୋଟେ ମିଟର ପର୍ଯ୍ୟନ୍ତ ଗୋଟେ ମିଟରର ଗାତ ଖୋଳିବା। ଗାତ ଯେତେବେଳେ ଖୋଳିବା, ଏଇ ଜିନିଷଟା ଟିକେ ଭଲ ଭାବରେ ମୁଁ ଚାଷୀ ଭାଇମାନଙ୍କୁ ମନେ ରଖିବି, ଅଧା ଯେଉଁ ମାଟିଟା ଉପର ମାଟିଟା ବାହାର କରିବା ତାକୁ ଗୋଟେ ପଟେ ରଖିବା, ଆଉ ଯେଉଁ ତଳ ଅଧା ମାଟି ରହିଲା ତାକୁ ଗୋଟେ ପଟେ ରଖିବା। ଏଇ ଜିନିଷଟା କାହିଁ କରିବା, ସାଧାରଣତଃ କ'ଣ ହୁଏ ଆମର ଯେଉଁ ଉପର ମାଟିଟାରେ ଯେହେତୁ ବର୍ଷା ଦିନେ ପାଣି ସବୁବେଳେ ବୋହିକି ଖାଦ୍ୟ ସାର ଟିକେ କମ୍ ରହେ, ସେଟା ତଳ ମାଟିରେ ଥାଏ, ତେଣୁ ଆମେ ଯେଉଁ ଉପର ମାଟିଟାକୁ ଗୋଟେ ପଟେ ରଖିଲେ, ତଳ ମାଟିଟାକୁ ଆଉ ଗୋଟେ ପଟେ ରଖିଲେ। ଏମିତି ଯେଉଁ ବର୍ତ୍ତମାନ ଗାତ ଖୋଳିକି ମାଟି ବର୍ତ୍ତମାନ ଖରାଦିନେ ଏପ୍ରିଲ ମାସ, ମେ ମାସ, 2 ମାସ ତାକୁ ପୁରା ଆମେ ଛାଡ଼ିଦେବା, ସେ ପୁରା ଖରା ଖାଉ। ଖରା ଖାଇଲେ ତା ଭିତରେ ଯାହା ରୋଗ ପୋକ ଯାହା ବି ଥିବ ଖରାରେ ସେସବୁ ସଫା ହେଇଛି। ବର୍ଷା ଆପଣଙ୍କ ଜୁନ୍ ମାସ ପ୍ରଥମ ସପ୍ତାହରେ ଆମର ପ୍ରାୟ ଓଡ଼ିଶାରେ ବର୍ଷା ଆସିଯାଉ, ତେଣୁ ସେଇଟାକୁ ଆମେ ଧ୍ୟାନ ରଖିକି ବର୍ଷା ଆସିବାର 7-8 ଦିନ ପୂର୍ବରୁ ଆମେ ସବୁ ଗାତ ଗୁଡ଼ାକ ଆଗେ ଆମର ଯେଉଁ ଉପର ମାଟିଟାକୁ ଆଗେ ଭର୍ତ୍ତି କରିବା, ତଳ ମାଟିଟାକୁ ଉପରେ ଭର୍ତ୍ତି କରି ଗାତ ଗୁଡ଼ାକ ପୁଣି ଆମେ ଆଉ ଥରେ ସବୁ ଗୁଡ଼ାକ ଭର୍ତ୍ତି କରିବା। ଯେମିତି ବର୍ତ୍ତମାନ ପ୍ରଥମ ବର୍ଷା ଆସିଗଲା, ପ୍ରଥମ ବର୍ଷା ଗୋଟେ ହେଲା ପରେ ଆମ ଦାୟିତ୍ୱ ହେଲା ତାପରେ ଆମେ ଗଛଟା, ଯେଉଁ ଗଛ ଆମ ଗଛ ହଉ ପିଜୁଳି ଗଛ ହଉ, ଆମେ ଗଛଟାକୁ ସମାନ ବ୍ୟବଧାନରେ ସରଳ ରେଖାରେ ଯେଉଁ ଡିଜାଇନ୍ ଆମର, କାରଣ ବିଭିନ୍ନ ପ୍ରକାର ତାର ଯେଉଁ କହିଲି ଆପଣଙ୍କର, ଆଜି ତ ସବୁକିଛି ବିଷୟବସ୍ତୁରେ କହିହେବନି, ଯେମିତି ଆମର ସ୍କୋୟାର ସିଷ୍ଟମ୍ ଅଛି, ରେକ୍ଟାଙ୍ଗୁଲାର ସିଷ୍ଟମ୍ ଅଛି, ବର୍ଗାକାର ଅଛି, ତେଣୁ ଜାଗା ହିସାବରେ, ଯେପରିକି ଆମର ପାହାଡ଼ରେ ମଧ୍ୟ ଫଳ ଚାଷ ହେଉଛି, ସେଇଟାକୁ ସୋପାନ ପ୍ରଣାଳୀ କହୁଛନ୍ତି, ସେ ବିଭିନ୍ନ ପ୍ରଣାଳୀ ଅଛି, ସେହି ହିସାବରେ ଆମେ ସଠିକ୍ ଭାବରେ ଆମେ ଗଛଟାକୁ ଲଗାଇଦେଲେ ଗଛ ତ ଆପଣଙ୍କର ଲାଗିଗଲା। ଯେତେବେଳେ ଗଛ ଲଗେଇବେ ଆଉ ଗୋଟେ ଜିନିଷ ମନେ ରଖିବେ, ଆମେ ଯେତେବେଳେ ମୃତ୍ତିକା ପରୀକ୍ଷଣ କରିଥିଲୁ, ଆମେ ଜାଣିଥିଲୁ କି ମୋ ମାଟିରେ କେଉଁ ଖାଦ୍ୟ ସାର ଅଧିକା ଅଛି, କେଉଁ ଖାଦ୍ୟ ସାର କମ୍ ଅଛି, ତେଣୁ ସେହି ସମୟରେ ଗଛ ଲଗେଇବା ସମୟରେ ମଧ୍ୟ ଆମେ ଖାଦ୍ୟ ସାର ଖତ ଭଲ ଭାବରେ ସେଠି ଆମେ ପ୍ରୟୋଗ କରିବା।
1: ଆଜ୍ଞା, ଗଛ ଗୋଟେ ଲଗେଇ ଦେଇକରି ସେଟାକେ ଡୁଙ୍ଗି ନେଇଛି ମାନେ, ଆଉ ସେ ତ ଆପେ ଆପେ ଫଲ୍ବା, ହେଟା ବି ତ କଥା ନେଇଛି। ଆଜ୍ଞା, ଆପଣ କହିଦେଲେ ବର୍ଷା ଦିନେ କେନ୍ତା ଗଛ ଲଗାମା, ତାର ପରବର୍ତ୍ତୀ ଯତ୍ନ କେନ୍ଟା ହେବା?
0: ଭଲ କଥା ପଚାରିଲେ ଆଜ୍ଞା। ଦେଖନ୍ତୁ, ବର୍ଷା ଦିନେ ତ ପାଣିର ଅଭାବ ନାହିଁ, କିନ୍ତୁ ଆପଣ 2 ମାସ ପଳେଇଲା, ଅକ୍ଟୋବର ମାସ ପରେ ପ୍ରଥମ 2 ବର୍ଷ ପର୍ଯ୍ୟନ୍ତ ଗଛକୁ ଯଦି ଯତ୍ନ ନ ନେବା, ତାହେଲେ ଗଛଟି ଆଜ୍ଞା ମରିଯିବ। ତେଣୁ ପ୍ରଥମ କଥା ହେଲା ଆପଣଙ୍କର ସବୁ ଗଛକୁ କେମିତି ସଠିକ୍ ଭାବରେ ପାଣି ପାଇପାରିବ ତାର ବ୍ୟବସ୍ଥା କରିବା। ପ୍ରଥମରୁ ଆପଣଙ୍କୁ କହିଥିଲି ଗାତ ଖୋଳିଲା ବେଳେ ଆଜ୍ଞା ଲେବର ମିଳୁନାହିଁ, ତେଣୁ ଆମେ ବୈଜ୍ଞାନିକ ପ୍ରଣାଳୀ କରିବା। ବର୍ତ୍ତମାନ ସବୁଠୁ ଆପଣଙ୍କର ବୈଜ୍ଞାନିକ ପ୍ରଣାଳୀ ହେଉଛି ଯେଉଁଟା ଡ୍ରିପ୍ ଇରିଗେସନ୍ ସିଷ୍ଟମ୍, ବୁନ୍ଦା ଜଳସେଚନ, ତାକୁ ମଧ୍ୟ ଯଦି ସରକାରଙ୍କ ପାଖକୁ ଯିବେ, ସରକାର ସେଥିରେ ମଧ୍ୟ ରିହାତି ଦେଉଛନ୍ତି। ଆମ ଉଦ୍ୟାନ କୃଷି ବିଭାଗ ଯେଉଁ ଅଛି ଜିଲ୍ଲାରେ ଗଲେ ସେଠି ଯୋଗାଯୋଗ କଲେ ଚାଷୀ ଭାଇମାନେ ମଧ୍ୟ ସେଥିରେ ଆପଣ ରିହାତି ପାଇପାରିବେ। ତେଣୁ ଡ୍ରିପ୍ ଇରିଗେସନ୍ ସିଷ୍ଟମ୍ କଲେ କ'ଣ, ଆପଣ ଗୋଟିଏ ଜାଗାରେ ଆପଣଙ୍କର ଯେଉଁଠି ବୋରୱେଲ୍ ରହିଲା ସେଇଠି ଆପଣଙ୍କର ମେସିନ୍ଟା ଫିଟ୍ ହେଲା, ସବୁ ଗଛକୁ ଆପଣଙ୍କର ସେଇଟା ପାଇପ୍ ଦ୍ୱାରା ପାଣି, ଗୋଟିଏ ଲୋକ କେବଳ ସୁଇଚ୍ ମାରିଲା, ସବୁ ଗଛ ଆପଣଙ୍କର ପାଣି ପାଇପାରିଲା। ତେଣୁ ଆପଣଙ୍କ ପାଣି ପାଇଁ ଆଉ ଟେନସନ୍ ନାହିଁ, ପାଣି ଆପଣଙ୍କର ଅଧିକା ନଷ୍ଟ ବି ହେବ ନାହିଁ। ଦ୍ୱିତୀୟ କଥା, ଏଇଟା ମୁଖ୍ୟ କଥା, ଗଛ ଗରା ଯେତେବେଳେ ପ୍ରଥମ ଅବସ୍ଥାରେ ଥାଏ, ବର୍ଷେରୁ 2 ବର୍ଷ ପର୍ଯ୍ୟନ୍ତ ଗଛଟା ବହୁତ ଛୋଟ ଅବସ୍ଥାରେ ଥାଏ, ତେଣୁ ଯଦି ଆମର ଦେଖିବେ କଳାହାଣ୍ଡିରେ ଖରାଦିନେ ବହୁତ ଜୋରେ କଳା ବୈଶାଖୀ ହୁଏ, ପବନ ହୁଏ, ତେଣୁ ତାକୁ କ'ଣ କରିବା, ଆମେ ଗୋଟେ ଗୋଟେ ବାଉଁଶ ବାଡ଼ିରେ ତାକୁ ଆମେ କାଠିକୁ ଭଲ ଭାବେ ଗଛଟାକୁ ବାନ୍ଧିଦେବା, ଯେଉଁଟା କହନ୍ତି ଆମ ଷ୍ଟେକିଂ, ତାଦ୍ୱାରା ଆମ ଗଛଟା ଆଉ ନଷ୍ଟ ହେବ ନାହିଁ। ଆଉ ଦ୍ୱିତୀୟ କଥା, ଯେଉଁଟା ମୁଖ୍ୟ କଥା, ଆମର ସେଇ ପାଖରେ ଆମର ତ ଏଇଠି ସବୁଆଡ଼େ ଜଙ୍ଗଲ ପରିବେଶ, ତେଣୁ ଯେଉଁ ଗଛଟି ଲଗେଇଲେ ଗଛ ମୂଳ ଚାରିପଟେ ଆମେ ଯାହା ବି ପତ୍ର କିମ୍ବା ଯଦି ନଡ଼ା ପାଇଲେ ଆଣି ତାକୁ ଆଚ୍ଛାଦିତ କରିଦେବା। ଏଇଟା କରିଦେଲେ କ'ଣ, ଆପଣଙ୍କର ମାଟିର ଜଳ ଯେଉଁ ଧାରଣ କ୍ଷମତାଟା ଅଧିକା ବଢ଼ିଯିବ, ଆପଣ ପାଣି ଯେଉଁଟା ଖରାଦିନେ ଦୁଇ ଦିନରେ ଦେଉଛନ୍ତି ସେଇଟା ଆପଣ ଚାରି ଦିନରେ ଦେବେ, କାରଣ ସେଇଟାକୁ ସେ ଛାଇ କରି ରଖିଲା।

0: କଥା ଗଛ ଚାରିପଟେ ଆପଣଙ୍କର ଆଉ ଘାସ ଉଠିବ ନାହିଁ,
1: ଆଜ୍ଞା ଆଜ୍ଞା,
0: ତେଣୁ ଯେଉଁଟାକୁ ଆମର କହୁଛନ୍ତି ମଲ୍ଚିଂ। ତେଣୁ ଏଇ ଦୁଇଟି ଜିନିଷ, ଗୋଟେ ହେଲା ଆପଣଙ୍କର ଆମେ ପାଣି ବ୍ୟବସ୍ଥା କରିବା, ଗଛ ଗୁଡ଼ାକୁ ଆମେ ସେ ଭଲ ଭାବରେ ଷ୍ଟେକିଂ ଦେବା ଯେଉଁଟା ବାଡ଼ି ଗୋଟେ ଗୋଟେ ବାନ୍ଧିବା, ଏବଂ ମଲ୍ଚିଂର ବ୍ୟବସ୍ଥା ଆମେ କରିପାରିବୁ।
1: ଇନେ ମୋର ମନେ ଆଉ ଗୋଟେ ପ୍ରଶ୍ନ ଆସୁଛି
0: ଆଜ୍ଞା,
1: ସବୁ ମିଳିବ ଆଜ୍ଞା, ସମୟ ନେଇ ମିଳେ। ଆପଣ ଯେନ୍ କଥା କହିଲେ 4-5 ବରଷ ଲାଗିଯିବ ଆଜ୍ଞା, ସେ ଭିତରେ ଆମର ଚାଷୀ ଦାମ ଭାବୁଥିବେ ଯେ ହେ ଗଛ ତ କିଛି ନେଇ ମିଳେ ନା, ତ ହେନ୍ତି ଗୋଟେ ରାସ୍ତା ବର୍ତ୍ତମାନ ଆଜ୍ଞା 4-5 ବର୍ଷର ଭିତରେ ଆମେ ହାତକେ ହାତ ନେଇ ଥାବି କରି କିଛି କିଛି ପାଇପାରମୁ।
0: ଠିକ୍ ଠିକ୍ କହିଲେ, ଭଲ ପରସେଣ୍ଟ ପଚାରିଲେ। ଦେଖନ୍ତୁ, ଆମେ ଫଳ ଗଛ ଯେତେବେଳେ ଲଗାଉଛେ ନିଶ୍ଚୟ ଆମର ଯେତେବେଳେ ଆମେ କହନ୍ତୁ ଆମ ରିଟର୍ଣ୍ଣଟା ଆମେ ପାଇବା 4-5 ବର୍ଷ ପରେ, କେବଳ କଦଳୀ ଆଉ ଯେଉଁ ଅମୃତଭଣ୍ଡା ସେଇଟାକୁ ଆମର 7-8 ମାସରେ ପାଇବା। ତେଣୁ ଆପଣ ଯେହେତୁ ଆମର ଗଛ ପ୍ରଥମେ ଛୋଟ ଥିବ, ତେଣୁ ଆମର ଜାଗା ବହୁତ ଖାଲି ଥାଏ, ତେଣୁ ସେଇ ସମୟରେ ଆମେ ଚାହିଁଲେ ଆମେ ଅନ୍ତ ଫସଲ ହିସାବରେ ଆମେ ପନିପରିବା ଚାଷ କରିପାରିବା, ଫୁଲ ଚାଷ କରିପାରିବା, କି ଆପଣ ଧର ଆମ୍ବ ଗଛ ଲଗେଇଛନ୍ତି, ତାର ମଧ୍ୟରେ ଚାହିଁଲେ ଆପଣ ପପେୟା ଗଛ ଲଗେଇବେ, ଯେଉଁଟାକି ଆପଣଙ୍କ ତା ସାଙ୍ଗରେ ଆପଣଙ୍କୁ କିଛି ରିଟର୍ଣ୍ଣ ଆପଣଙ୍କୁ ଦେଇପାରିବେ। କି ଧର ଆପଣଙ୍କର ପନିପରିବାରେ ଆପଣ, ମୁଁ କହିବି ଯଦି ଯଦି ମୋତେ ପଚାରିବେ, ଆପଣ ବିଭିନ୍ନ ପ୍ରକାର ପନିପରିବା କରିପାରେ, କିନ୍ତୁ ଚାଷୀମାନଙ୍କୁ କହିବି ଯଦି ବଡ଼ ଜାଗାରେ କରୁଛନ୍ତି, ଯେଉଁ ପନିପରିବା କରୁଛନ୍ତି ଗୋଟେ ପ୍ରକାର ଅଧିକା ଅମଳ ହେଲେ କ'ଣ ବେପାରୀ ଆପଣଙ୍କ ପାଖକୁ ଆସିବେ। ତେଣୁ ଇଣ୍ଟରକ୍ରପିଂ ଗୋଟେ ଯେଉଁଟା ସିଷ୍ଟମ ଅଛି, ସେଇଟା ଆପଣ ଯଦି କରିବେ ଚାଷୀମାନେ ଅମଳ ପାଇପାରିବେ। ଦ୍ୱିତୀୟ କଥା, ଆପଣ ଯେହେତୁ ଚାଷ କରୁଛନ୍ତି, ତେଣୁ ପ୍ରତିବର୍ଷ ପ୍ରତି 3-4 ମାସରେ ତାକୁ ହଳ କରିବେ, ତେଣୁ ଆପଣଙ୍କୁ ଆଉ ଯେଉଁ ଆମର ମେନ୍ ଯେଉଁ ଫଳ ଗଛଟା ଲାଗିଛି ତା ପାଇଁ ଆଉ ଚିନ୍ତା କରିବା ନାହିଁ ଦରକାର। ଆ ସାଙ୍ଗରେ ସିଏ ମଧ୍ୟ ତାର ଖାଦ୍ୟ ପାଇଲା, ସିଏ ମଧ୍ୟ ତାର ଗ୍ରୋଥ ହେଲା,
1: ଗ୍ରୋଥ ହେଇଯିବ।
0: ଦ୍ୱିତୀୟ କଥା ଗୋଟେ ମନେ ରଖୁଛନ୍ତୁ, ଆପଣ ଯେତେବେଳେ ଇଏ ତ ହେଲା, ଆପଣ ମୋତେ ପଚାରିଲେ 4-5 ବରଷ ପର୍ଯ୍ୟନ୍ତ ପାଇବେ, ଯେବେ 4-5 ବରଷ ହେଇଯିବ ଗଛ ବଡ଼ ବଡ଼ ହେଇଯିବ
1: ହେଇଯିବ ଆଜ୍ଞା,
0: ଆଉ ସବୁ ତ ତଳେ
1: ଛାଇ ହେଇଯିବ ଆଜ୍ଞା,
0: ଏହା ତ କିଛି କରିହବ
1: ନାହିଁ
0: କରିହବ। ଆପଣଙ୍କର 3 ଜିନିଷ ମନେ ରଖନ୍ତୁ, ଗୋଟେ ହେଲା ଆପଣଙ୍କର ଅଦା, ହଳଦୀ ଆଉ ସପୁରି। ଯେବେ 6-7 ବର୍ଷ ହେଇଯିବ, ତଥାପି ଆମେ ଆମେ ଜାଗାରୁ ଆମେ ଇଞ୍ଚେ ଜାଗା ଛାଡ଼ିବା ନାହିଁ, ସବୁଠୁ ପଇସା ବାହାର କରିବା। ତେଣୁ ଯେଉଁ ଛାଇ ଦିନ କରେ ଆପଣ ସେଇ ଜାଗାରେ ଯଦି ସପୁରି ଚାଷ କି ଅଦା ଚାଷ, ସେଗୁଡ଼ା ଛାଇ ଜାଗାରେ ହୁଏ, ତେଣୁ ଯଦି ଆମେ କରିପାରିବା, କିମ୍ବା ହଳଦୀ ଚାଷ କଲେ ଆପଣ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ଆପଣ ହେନେ ଚାଷବାସ କରିପାରିବେ।
1: ସମିଆ ଦେଲେ ଆରେ ଫଲ ବଗିଚା ଆମେ କେମିତି କରି କର୍ମା, ଇନୁ କେମିତି କରି ବନେଇ କରି 2 ପଇସା ପାଇପାର୍ମା, ଇ ବିଷୟରେ ସୁନ୍ଦର କରି ବୁଝାଲେ। ସେଥିର କାଜେ ଆକାଶବାଣୀ ତରଫରୁ ଆମର ବୈଠକରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା,
0: ଜୁହାର।
2: ଏନ୍ତା ହେଲା
3: କହିଲେ
2: ଖଣ୍ଡେ ମତେ ଜାଣିଥିଲୁ, ଏବେ ଆଜ୍ଞା କଥା ଶୁଣିଲା କି ସବୁ ଜାଣି ହେଲା, ଛାଡ଼ିକରି ଗଲା ବେଲ୍ କେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ଚାଷୀ ଦଦା କକା ବୋବା ମା ବହିନ୍ ମନ୍ କେ ମୁଇଁ ଗୁରୁବାରୁ ଦଦା
3: ଆର୍ ମକାରୁ ଦଦା,
2: ଜୁହାର।

ଆକାଶବାଣୀ ଭବାନୀ ପାଟଣା ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗଜଲ। କଣ୍ଠଶିଳ୍ପୀ ହେଲେ ଅନୁପ ଜଲୋଟା, ରଚନା ଇସ୍ରାର ଅନ୍ସାରୀ।

ଗୀତ ଗାଜଲ କ୍ରମରେ ଆପଣ ଶୁଣିଛନ୍ତି କେତେଟି ଗାଜଲ। କଣ୍ଠଶିଳ୍ପୀ ହେଲେ ଅନୁପ ଜାଲୋଟା। ଶିଳ୍ପୀ ଗାଇଛନ୍ତି ଇସ୍ରାର ଅନସାରୀଙ୍କ ରଚନା।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କେତୋଟି ଗଜଲ ଆକାଶବାଣୀ ଭବାନୀ ପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ। କଳାହାଣ୍ଡିଆ ଗୀତ ପରିବେଷଣ କରିଛନ୍ତି କୁମୁଦ ରଞ୍ଜନ ପୂଜାରୀ ଓ ସାଥୀ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ କଳାହାଣ୍ଡିଆ ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ୱାରିସ୍ କଥାଚିତ୍ରରୁ ଏଥର ଆସନ୍ତୁ ଶୁଣିବା। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମନମୋହନ ସିଂ। ଗୀତ ରଚନା ବର୍ମା ମଲ୍ଲିକ। ସ୍ୱର ସଂଯୋଜନା ଉତ୍ତମ ଜଗଦୀଶ।

ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ, ଆକାଶବାଣୀ ଭବାନୀପାଟଣ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଗିରିଜା ଦେବୀ। ଶିଳ୍ପୀ ପରିବେଷଣ କରିଛନ୍ତି ଖୟାଲ ଅଭୋଗୀ କନାରା।